ଆକାଶବାଣୀ ପୁରୀ ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ମାସ 18 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 9 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:44 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ।

ପ୍ରତ୍ୟେକ ମଣିଷର ଗୋଟିଏ ଭରସା, ଭଗବାନ ଦିନେ ନା ଦିନେ ସବୁ ଠିକ୍ କରିଦେବେ। ଆକାଶବାଣୀ ପୁରୀ ବର୍ତ୍ତମାନ ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ଆକାଶବାଣୀ ଦିଲ୍ଲୀରୁ।

ସତରେ କାଳିଆ ଠାକୁରେ, କି ତୁମର ଡୋର, କି ତୁମର ମହିମା। ନୈସର୍ଗିକ ଭାବନା ଜଗତରେ ଥାଇ ଭକ୍ତ ସହ ଡୋର ଲଗେଇଥାଅ। ତୁମର ଲୀଳା ଖେଳା ମହିମା ଅଲୌକିକ। କେବଳ ତୁମ ଶରଣରେ ଭକ୍ତର ସବୁ ଆଶା ପୂର୍ଣ୍ଣ ହୁଏ। ସେଇଥିପାଇଁ ତ ତୁମକୁ ନିଜର କରିବା ପାଇଁ ଭକ୍ତ ବ୍ୟାକୁଳ। ତୁମ ନାମ ଭଜିବାରେ, ତୁମ ଶ୍ରୀମୁଖ ଦର୍ଶନରେ ଭକ୍ତକୁ ଯେଉଁ ଆତ୍ମତୃପ୍ତି ମିଳେ ତାହା ଅବର୍ଣ୍ଣନୀୟ। ଭକ୍ତର ଶେଷ ଇଚ୍ଛା ଠାକୁରୀ, ଜୀବ କଲାବେଳେ ଆଖିରେ ନାଚୁଥାଉ ତୁମରି ଛବି, କାନକୁ ଶୁଭୁଥାଉ ତୁମରି ନାମ, ଆଉ ତୁଣ୍ଡରେ ଥାଉ ତୁଳସୀ ନିର୍ମାଲ୍ୟ।

ସତରେ ଠାକୁରେ, ଭକ୍ତର ଭକ୍ତିକୁ ଶକ୍ତିକୁ ପରୀକ୍ଷା କରିବାକୁ ବୋଧେ ତୁମେ ଖୁବ୍ ଭଲ ପାଅ। ସେଇଥିପାଇଁ ତ କରୁଣା କଲେ ବିପଦ ଦିଅ, ତାଣ

ସଦରୀ ଠାକୁରେ, ଭକ୍ତର ଭକ୍ତିକୁ ଶକ୍ତିକୁ ପରୀକ୍ଷା କରିବାକୁ ବୋଧେ ତୁମେ ଖୁବ୍ ଭଲ ପାଅ। ସେଇଥିପାଇଁ ତ କରୁଣା କଲେ ବିପଦ ଦିଅ, ଟାଣପାଣ କଷ। ହେଲେ ଅଜ୍ଞାନୀ ନିରୀହ ଭକ୍ତର ଯେତେବେଳେ ଧୈର୍ଯ୍ୟ ରହେ ନାହିଁ, ଥକିଯାଏ ପରୀକ୍ଷା ଦେଇଦେଇ, ସେତେବେଳେ ଦୁଇ ହାତ ଟେକି ସମ୍ପୂର୍ଣ୍ଣ ରୂପେ ତୁମ ନିକଟରେ ନିଜକୁ ସମର୍ପଣ କରି ତୁମର କରୁଣା ଭିକ୍ଷା କରେ।

ହେ ମହାବାହୁ, ଭକ୍ତର ଡାକଇ ଏ ଡାକରେ ନାହିଁ ଟିକିଏ ବି ଆବିଳତା। ଭକ୍ତର ଆତ୍ମା ଡାକୁଛି ପ୍ରଭୁ, ଲୋଡ଼ା ନାହିଁ ଧନରତ୍ନ ମାନ ସମ୍ମାନ, ଲୋଡ଼ୁଛି ତୁମରି ଆଶିଷ ତୁମରି ସ୍ନେହ। ତୁମେ ତ ଭକ୍ତର ପିତାମାତା ଜନ୍ମଦାତା, ତେବେ କେମିତି ପ୍ରଭୁ ଦୂରେଇ ରହିଛ? ଓହ୍ଲେଇ ଆସ, ଓହ୍ଲେଇ ଆସ ରତ୍ନ ସିଂହାସନୁ, ଅଧୀର ହେଲାଣି ଭକ୍ତ ତୁମ ଶ୍ରୀମୁଖ ସନ୍ଦର୍ଶନ ପାଇଁ। ଓହ୍ଲେଇ ଆସ ବଡ଼ଦାଣ୍ଡକୁ ଠାକୁରେ, ରଥଯାତ୍ରା ପର୍ଯ୍ୟନ୍ତ ଆଉ ଥୟ ଧରୁନି ମନ, ଆଉ ବିଳମ୍ବ ନକର କଳା ଠାକୁର, ତୁମର ସାନ୍ନିଧ୍ୟ ପାଇବା ଲାଗି ବ୍ୟାକୁଳିତ ହୃଦୟ ନେଇ ଚାହିଁ ରହିଛନ୍ତି ଭକ୍ତ।

0: ପବିତ୍ର ଘୋଷଯାତ୍ରା ଅବସରରେ ଶୁଣୁଥିଲେ ବନ୍ଦନାରେ କିଛି ସ୍ୱତନ୍ତ୍ର ଭକ୍ତିଗୀତ। କଣ୍ଠଦାନ କରିଥିଲେ ସାହେବ ପୃଷ୍ଟି, ସ୍ୱରୂପ ଚକ୍ରବର୍ତ୍ତୀ, ଶରତ କୁମାର ନାୟକ, ସଳଭାମା ମହାପାତ୍ର, ଅମରେନ୍ଦ୍ର ମହାନ୍ତି ଏବଂ ଲୋପିତା ମିଶ୍ର। ଗୀତ ରଚନାଗୁଡ଼ିକ ଥିଲା ଅଚ୍ୟୁତାନନ୍ଦ ଦାସ, ଅଲେଖଚନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ରଥ, ରଘୁନାଥ ରାଉତ ଏବଂ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ସଦ୍ୟସ୍ମିତା ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଦିଲ୍ଲୀପ ଶ୍ରୀଚନ୍ଦନ।

କଳାବେଠିଆ ଫେରିଆସିଲେ। ରାତ୍ରରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ହେ ରାଜନ, ଶ୍ରୀ ଚୈତନ୍ୟ ଠିକ୍ କହୁଛନ୍ତି, ବୃକ୍ଷ ସ୍ୱରୂପରେ ଭକ୍ତ ସାଧକ ହରିଦାସଙ୍କୁ ଛାୟା ପ୍ରଦାନ ପୂର୍ବକ ମୁଁ ସେଠି ଛତା ଭଳି ରହିଛି ଓ ରହିବି ନାମ ଶୁଣିବା ପାଇଁ। ରାଜା ସ୍ୱପ୍ନ ଘଟଣା ବର୍ଣ୍ଣନା କଲେ। ସାରା ସହର ଶ୍ରୀ ଜଗନ୍ନାଥ ଓ ଶ୍ରୀ ଚୈତନ୍ୟଙ୍କ ମହିମା ଖେଳିଗଲା। ଏତେ କଥା ପରେ ଦିଅଙ୍କ ଗଛରେ କୁରାଢ଼ି ମାରିବାକୁ ଆଉ କିଏ ସାହସ କରିବ? ସେହି ବକୁଳ ଗଛର ନାମ ହେଲା ସିଦ୍ଧ ବକୁଳ। ଏବେ ବି ପୁରୀ ବାଲିସାହିର ସିଦ୍ଧ ବକୁଳ ମଠରେ ସେହି ଗଛ ଅଛି, ଯାହା ଶ୍ରୀ ଜଗନ୍ନାଥଙ୍କ ମହିମା ସହ ଶ୍ରୀ ଚୈତନ୍ୟ ଓ ହରିଦାସଙ୍କ ସ୍ମୃତି ଓ କୀର୍ତ୍ତିକୁ ସାଇତି ରଖିଛି।

0: ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 130ତମ ଭାଗ। ମୂଳ ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଛନ୍ତି ଭୂପିନ୍ଦର ସିଂ।
1: ଏପିସୋଡ୍ ନମ୍ବର 130, 130।

ପ୍ରଚାର କଲୁ ଶ୍ରୀରାମଚରିତ ମାନସର 130ତମ ଭାଗ। ମୂଳ ରଚନା କରିଥିଲେ ଗୋସ୍ୱାମୀ ତୁଳସୀ ଦାସ, ଏଥିରେ କଣ୍ଠଦାନ କରିଥିଲେ ଭୂପିନ୍ଦର ସିଂ। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଗାଇଛନ୍ତି ଗାୟତ୍ରୀ ବୋଷ, ଗୀତ ରଚନା କରିଛନ୍ତି ହଳଧର ସୁତାର।

0: ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका ऋचा झा।

ବର ମହାପାତ୍ର ସକାଳ 7:40 ସଜଫୁଲ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:55 ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିବେ ରବୀନ୍ଦ୍ରନାଥ ପ୍ରତିହାରୀ। ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ଆମ କେନ୍ଦ୍ରରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳେ 10:00 କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ପୂର୍ବାହ୍ନ 11:00 ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା। ଆଜି ଏଥିରେ ଶୁଣିବେ ପରିବାର ନିୟୋଜନରେ ମହିଳାଙ୍କ ସହଭାଗିତା। ଏଥିରେ ଅଂଶଗ୍ରହଣ କରିବେ ମଞ୍ଜୁଲତା ମହାରଣା। ଏଥର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟସୂଚୀରୁ କେତୋଟି। ଆଜି 5:00 NCERT କାର୍ଯ୍ୟକ୍ରମର 1324 ଭାଗ ଶୁଣିପାରିବେ। ରାତି 7:00 ରହିଛି କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମରେ ଶୁଣିବେ ଖରିଫ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଭାଇମାନଙ୍କ ଆୟ ବୃଦ୍ଧି। ଏ ସମ୍ପର୍କରେ ଆଲୋଚନା କରିବେ ଅବସରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୁରୀ ଚନ୍ଦ୍ରମୋହନ ଚାନ୍ଦ। ରାତି 8:00 ଓ 10:00 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 10:30 ଶୁଣିପାରିବେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଶ୍ରୀଜଗନ୍ନାଥଙ୍କ ଭଜନ। ଶ୍ରୋତବନ୍ଧୁ ଏଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: नमस्कार आकाशवाणी कटक।

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। ଏହି ମାଛଧରା ମିଶନ କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ମତ୍ସ୍ୟଜୀବୀମାନେ ସମୁଦ୍ରର 370 କିଲୋମିଟର ସୀମା ମଧ୍ୟରେ ମାଛ ଧରିପାରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ପ୍ରଥମ ପର୍ଯ୍ୟାୟରେ 2200 ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବା ସହ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିମାସରେ ପ୍ରକଳ୍ପର ସମୀକ୍ଷା କରିବେ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା 322 ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ ହୋଇଛି। ପରୀକ୍ଷଣ ସମୟରେ ନିୟୋଜିତ ସମସ୍ତ ଅତ୍ୟାଧୁନିକ ଦୂରଗାମୀ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ରର ଗତିପଥକୁ ସଫଳତାର ସହ ଟ୍ରାକ୍ କରିଥିଲା। ଏହି କ୍ଷେପଣାସ୍ତ୍ର 60 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାସ୍ତା, ସେତୁ ଓ କୋଠାବାଡ଼ି ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ଏବଂ ମାସିକ ସମୀକ୍ଷା ବୈଠକ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କର୍ମଶାଳା ଭୁବନେଶ୍ୱର ଘୋଷଣାନାମା ଗ୍ରହଣ ସହ ଉଦ୍ଯାପିତ ହୋଇଛି। ଜନଜାତି ଜ୍ଞାନ, ଗବେଷଣା, ନବସୃଜନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରି ବିକଶିତ ଭାରତ 2047 ଲକ୍ଷ୍ୟ ସାକାର ଦିଗରେ ଏହି ଘୋଷଣାନାମାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କର୍ମଶାଳାରେ କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକର ବ୍ୟାପକ ଯାଞ୍ଚ କରି ଚଳିତ ମାସ ଶେଷ ସୁଦ୍ଧା ଡିଏମ୍ଇଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାଲିଙ୍ଗ କହିଛନ୍ତି ଯାଞ୍ଚରେ କୌଣସି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂଆ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ 400 ଜଣଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ 1,00,000 କ୍ୟୁସେକ୍ ଜଳ ନିଷ୍କାସନ ହେବ। ନିୟମ ଅନୁସାରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯିବା, ପରେ 4 ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ 6:00 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 614.65 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,64,900 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ 27,590 ଘନଫୁଟ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା କିମ୍ବା ମାଛଧରାକୁ ନିଷିଦ୍ଧ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ସେବା ପ୍ରଦାନର ସ୍ଥିତି ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ 181 ଗ୍ରାମ ଚୟନ କରାଯାଇଛି। ସେଥିମଧ୍ୟରୁ 40% ଅଧିକ ଅନୁସୂଚିତ ଜାତି ଜନସଂଖ୍ୟା ଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ପ୍ରତି ଗ୍ରାମ ନିମନ୍ତେ 40 ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ 60 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 800 ଜଣ ରୋଗୀଙ୍କୁ ଓ ସେମାନଙ୍କ ପରିବାରଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ୍ ଦିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରାକୁ ନେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଛି।

0: ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଛନ୍ତି ଡାକ୍ତର ଅଦିତି ପ୍ରଭାରଥ।
2: ଦେଶରେ ଆର୍ଥିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ଫଳରେ ହିଁ ବରିଷ୍ଠମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତୁ ଦେଖିବା ବରିଷ୍ଠ ନାଗରିକମାନଙ୍କର ମୁଖ ଗହ୍ୱର ସମସ୍ୟାଗୁଡ଼ିକ କ'ଣ ଓ ତା'ର ସରଳ ସମାଧାନ କିପରି କରିହେବ। ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମୁଖ୍ୟତଃ ଦାନ୍ତ, ମାଢ଼ି, ଜିଭ, କଳତନ୍ତୁ ଓ ତାଳୁକାତନ୍ତୁରେ ହୋଇଥାଏ। ଦାନ୍ତ ପୋକ କାଟିବା ହେଉଛି ଦାନ୍ତର ମୁଖ୍ୟ ରୋଗ। ଦାନ୍ତ ପୋକ କଟା ରୋଗ ଏକ ସଂକ୍ରାମକ ରୋଗ ନହେଲେ ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ଦାନ୍ତଗୁଡ଼ିକର ବାହାରକୁ ଦେଖାଯାଉଥିବା ଉଜ୍ଜ୍ୱଳ ଶୁଭ୍ର ଅଂଶଟିକୁ ଏନାମେଲ୍ କହିଥାଉ। ଏହି ଏନାମେଲ୍ ଉପରେ ଯଦି ଶର୍କରା ଜାତୀୟ ଖାଦ୍ୟର ଆସ୍ତରଣ ଅଧିକ ସମୟ ଧରି ରୁହେ, ତେବେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ବୀଜାଣୁ ବା ବ୍ୟାକ୍ଟେରିଆ ଏହି ସ୍ତର ଉପରେ ବଂଶ ବିସ୍ତାର କରି ଲାକ୍ଟିକ୍ ଅମ୍ଳ ସୃଷ୍ଟି କରିଥାନ୍ତି। ଲାକ୍ଟିକ୍ ଅମ୍ଳ ଏନାମେଲ୍ରୁ କ୍ୟାଲସିୟମ୍ ଓ ଫସ୍ଫରସ୍କୁ ଦ୍ରବୀଭୂତ କରି ଦାନ୍ତରେ ଛିଦ୍ର ସୃଷ୍ଟି କରିଥାଏ। ଛିଦ୍ରଗୁଡ଼ିକ ହିଁ ଦନ୍ତକ୍ଷୟ ରୋଗର ପ୍ରାଥମିକ ଅବସ୍ଥା। ଥରେ ଦାନ୍ତରେ ଛିଦ୍ର ସୃଷ୍ଟି ହେଲେ ତାହା ଦାନ୍ତର ଉପର ଅଂଶକୁ ନଷ୍ଟ କରି କ୍ରମେ ଦାନ୍ତ ମଜାକୁ ଛୁଇଁଥାଏ। ଦାନ୍ତ ମଜାରେ ଦାନ୍ତର ସ୍ନାୟୁ ଓ ରକ୍ତଜାଲକ ସବୁ ଥାନ୍ତି, ତେଣୁ ଦାନ୍ତଗୁଡ଼ିକ ସମ୍ବେଦନଶୀଳ ହୋଇଯାଆନ୍ତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ରୋଗାକ୍ରାନ୍ତ ଦାନ୍ତଗୁଡ଼ିକର ସଠିକ୍ ଚିକିତ୍ସା କରାନଗଲେ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଦାନ୍ତଗୁଡ଼ିକୁ ଓପାଡ଼ିବାକୁ ହୋଇଥାଏ। ତେଣୁ ଦାନ୍ତ ପୋକ କଟା ରୋଗ ଆରମ୍ଭ ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଦାନ୍ତର ଫିଲିଙ୍ଗ ଓ ରୁଟ୍ କେନାଲ ଉପଚାର ଇତ୍ୟାଦି କଲେ ପ୍ରାକୃତିକ ଦାନ୍ତଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିହେବ। ଦାନ୍ତ ପୋକ କାଟିବା ବା ଦନ୍ତକ୍ଷୟ ରୋଗ ବ୍ୟତୀତ ମୁଖ ଗହ୍ୱରରେ ଆଉ କେତେକ ରୋଗ ବା ସମସ୍ୟା ହୋଇଥାଏ, ଯଥା ପାଟି ଓ କଣ୍ଠ ଅଳତି, ଯାହାକୁ ଆମେ ଓରୋଫ୍ୟାରିଞ୍ଜିଆଲ କ୍ୟାଣ୍ଡିଡିଆସିସ୍ କହିଥାଉ। ଏହି ରୋଗ ହେଲେ ଜିଭ ଓ ପାଟି ସାରା ଛତୁ ଫୁଟିଲା ପରି ଧଳା ଧଳା ସଂକ୍ରମଣର ଦାଗ ସବୁ ଦେଖାଯାଏ। ଏହା ପାଟିରେ ଫଙ୍ଗଲ ବା ଇଷ୍ଟ ସଂକ୍ରମଣ ଯୋଗୁଁ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଦୀର୍ଘ ଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ଷ୍ଟିରଏଡ୍ ଇନହେଲର ବ୍ୟବହାର କରୁଥାନ୍ତି ବା କର୍କଟ ରୋଗ ପାଇଁ ରେଡିଏସନ୍ ବା କେମୋଥେରାପି ନେଉଥାନ୍ତି, ସେମାନଙ୍କଠାରେ ମଧ୍ୟ ଏଭଳି ଲକ୍ଷଣମାନ ଦେଖାଦେଇଥାଏ। ଏଭଳି ରୋଗର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଯିବା ଉଚିତ। ମୁଖ ଗହ୍ୱର ଜଳନ ସଂରକ୍ଷଣ, ଯାହାକୁ ଆମେ ମାଉଥ୍ ବର୍ନିଂ ସିଣ୍ଡ୍ରୋମ କହିଥାଉ, ଏଥିରେ ସବୁବେଳେ ପାଟି ପୋଡ଼ା ଜଳା ହୁଏ, କିନ୍ତୁ ଏହା କୌଣସି ଏକ ନିର୍ଦ୍ଦିଷ୍ଟ ପାଟି ରୋଗ ନୁହେଁ, ମାତ୍ର ଏହା କେତେକ ଗୁରୁତର ରୋଗ ଯଥା ମଧୁମେହ, ଯାହାକୁ ଆମେ ଡାଇବେଟିସ୍ କହିଥାଉ, ରଜ ନିବୃତ୍ତି, ଯାହାକୁ ଆମେ ମେନୋପଜ୍ କହିଥାଉ, ଥାଇରଏଡ୍ ହରମୋନ୍ର ନ୍ୟୁନତା, ଯାହାକୁ ଆମେ ହାଇପୋଥାଇରଏଡିଜିମ୍ କହିଥାଉ, ବା କେତେକ ଆଲର୍ଜିକ୍ ରୋଗର ପରିପ୍ରକାଶିତ ଲକ୍ଷଣ ହୋଇପାରେ। ଦେହରେ କେତେକ ଭିଟାମିନ୍ ଏବଂ ଖଣିଜ ଲବଣର ଅଭାବ ହେଲେ ମଧ୍ୟ ଏପରି ଲକ୍ଷଣମାନ ଦେଖାଦେଇଥାଏ। ତେବେ ସଠିକ୍ ରୂପେ ରୋଗ ନିର୍ଣ୍ଣୟ ନହେଲେ ଚିକିତ୍ସାର ସୁଫଳ ମିଳେ ନାହିଁ। ମୁଖ ଗହ୍ୱର ଶୁଷ୍କତା, ଯାହାକୁ ଆମେ ଜେରୋଷ୍ଟୋମିଆ କହିଥାଉ, ଏହା ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ବୟସାଧିକ ଲୋକଙ୍କର ଲାଳ ଗ୍ରନ୍ଥି ଶୁଖିଗଲେ ବା ଅନ୍ୟ କୌଣସି ରୋଗ ପାଇଁ ଖିଆ ହେଉଥିବା ଔଷଧର ପ୍ରଭାବରେ ମଧ୍ୟ ଏହା ହୋଇପାରେ। ଯଦି ମୁଖ ଗହ୍ୱର ଶୁଷ୍କତା ଅନୁଭୂତ ହୁଏ, ତେବେ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇବା ଉଚିତ। ମୁଖ ଗହ୍ୱର ଦୁର୍ଗନ୍ଧ, ଯାହାକୁ ଆମେ ହାଲିଟୋସିସ୍ କହିଥାଉ, ମୁଖ ଗହ୍ୱର ଦୁର୍ଗନ୍ଧ ମୁଖ୍ୟତଃ ପାଟି ଭିତରେ ଅପରିଷ୍କାର ରହିଲେ ହୋଇଥାଏ। ଦାନ୍ତ ସନ୍ଧିରେ ବା ଜିଭ ଉପରେ ଖାଦ୍ୟ କଣିକା ସବୁ ଲାଗି ରହିଲେ ସେଗୁଡ଼ିକ ବ୍ୟାକ୍ଟେରିଆ ମାନଙ୍କ ଦ୍ୱାରା ବିଘଟିତ ହୋଇ ଦୁର୍ଗନ୍ଧ ବାହାରେ। ଏହିପରି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ମୁଖ ଗହ୍ୱରକୁ ପରିଷ୍କାର ରଖିବା ଉଚିତ। ଦରକାର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ବା ମାଉଥ୍ୱାଶ୍ ବ୍ୟବହାର କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଥିଲେ ଡାକ୍ତର ଅଦିତି ପ୍ରଭାରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି ଇରାନ ଉପରେ ଆମେରିକାର ପୁନର୍ବାର ବିମାନ ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନା ସ୍ଥିତିକୁ ନେଇ ଭାରତର ଉଦ୍ବେଗ ପ୍ରକାଶ ଏବଂ ଭାରତ ଇଂଲଣ୍ଡ ଚତୁର୍ଥ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିସ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ ବିଶେଷ କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିରକ୍ଷା ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ଆଲୋଚନା କରିବାର ଆଶା କରାଯାଉଛି ଏହାଛଡ଼ା ଶ୍ରୀ ମୋଦିଙ୍କ ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଏକ ନୂତନ ଗତି ଦେବାର ସମ୍ଭାବନା ରହିଛି ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଫୋରମ୍ରେ ଉଦ୍ବୋଧନ ଦେବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ମେଲବୋର୍ଣ୍ଣଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ଏକ ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି ଶ୍ରୀ ମୋଦି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଯାଇଛନ୍ତି ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ତାଙ୍କ ସ୍ୱାଗତ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି ଏହି ଅବସରରେ ଅଷ୍ଟ୍ରେଲିଆ ଓ ଭାରତ ପକ୍ଷରୁ ମିଳିତ ଭାବେ ମା ତୁଝେ ସଲାମ ସଙ୍ଗୀତକୁ ବାଦ୍ୟଯନ୍ତ୍ରରେ ପରିବେଷଣ କରାଯାଇଛି ଏହାଦ୍ୱାରା ଦୁଇ ଦେଶର ଜନସମ୍ପର୍କକୁ ସଶକ୍ତ କରିବା ଦିଗରେ ସଙ୍ଗୀତର ଭୂମିକା ପ୍ରତିଫଳିତ ହେଉଛି ଦଶ ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କର ତୃତୀୟ ଥର ଲାଗି ଏହି ଅଷ୍ଟ୍ରେଲିଆ ଗସ୍ତ ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ଉଲ୍ଲେଖନୀୟ ଅଭିବୃଦ୍ଧିର ପ୍ରତିଫଳନ ବୋଲି ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନାଗେଶ ସିଂ କହିଛନ୍ତି ସେ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ଅଷ୍ଟ୍ରେଲିଆ ପରସ୍ପରର ନିକଟତର ହୋଇପାରିଛନ୍ତି ଏଥିସହିତ ଦୁଇ ଦେଶ ଏକକ ରଣନୈତିକ ସ୍ୱାର୍ଥ ଏବଂ ଭାଗିଦାରୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ଉପରାଷ୍ଟ୍ରପତି ସି ବି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଲାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆଜି ସମାପ୍ତ ହେବ ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି ଭାରତର ଅଧ୍ୟକ୍ଷତାରେ ତଥା ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ବୈଠକରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଆଲୋଚନା କରାଯାଇଛି ଆଜି ସନ୍ଧ୍ୟାରେ ଏକ ଯୁଗ୍ମ ପ୍ରସ୍ତାବ ପାରିତ ହେବାର ଆଶା କରାଯାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ବୈଠକରେ 11ଟି ଦେଶର ମନ୍ତ୍ରୀମାନେ ଯୋଗ ଦେଉଛନ୍ତି ଭାରତ ମିଆଁମାର ଦ୍ୱିପକ୍ଷୀୟ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଛି ଗତକାଲି ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ଦୁଇଦିନିଆ 23ତମ ଭାରତ ମିଆଁମାର ଜାତୀୟସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ତାସବାଦ ଉଗ୍ରବାଦ କାର୍ଯ୍ୟକଳାପ ନିଶାଦ୍ରବ୍ୟ ଚୋରାଚାଲାଣ ଅସ୍ତ୍ରଶସ୍ତ୍ର ବନ୍ୟପ୍ରାଣୀ ଓ ମାନବ ଚାଲାଣ ସାଇବର ଅପରାଧ ସମେତ ସମସ୍ତ ପ୍ରକାର ଅପରାଧ ବିପକ୍ଷ ଲଢ଼େଇରେ ସହଯୋଗ ଜାରି ରଖିବା ଉପରେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି

କରୁଛନ୍ତି। ଏ ଦିଗରେ ପରସ୍ପର ସହିତ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବା ସହିତ ଦକ୍ଷତା ନିର୍ମାଣ ଏବଂ ସୁରକ୍ଷା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଦିଗରେ ସହଯୋଗ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି। ଏହାଛଡ଼ା ଭାରତ ମିଆଁମାର ସୀମାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଛି। ସୀମାରେ ଶାନ୍ତି ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଭାରତ ମିଆଁମାର ଥାଇଲାଣ୍ଡ ତ୍ରିଭୁଜ ରାଜପଥ ସମେତ କାଲାଦାନ ବହୁବିଧ ଗମନାଗମନ ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଲାଗି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ଇରାନ ଉପରେ ପୁନର୍ବାର ବିମାନ ଆକ୍ରମଣ କରିଛି। ଇରାନ ପକ୍ଷରୁ ଆକ୍ରମଣ କରାଯିବା ଦ୍ୱାରା ଅସ୍ତ୍ରବିରତି ଚୁକ୍ତିନାମା ଶେଷ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏହି ଆକ୍ରମଣ କରାଯାଇଛି। ଏଥିସହିତ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ ଆକ୍ରମଣ କରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏହାପରେ ତେହେରାନ ପକ୍ଷରୁ ଯଦି କୌଣସି ଆକ୍ରମଣ କରାଯାଏ ତେବେ ୱାଶିଂଟନ୍ ଏକ ଶକ୍ତ ସାମରିକ କାର୍ଯ୍ୟ

0: ଇରାନ ପକ୍ଷରୁ ଆକ୍ରମଣ କରାଯିବା ଦ୍ୱାରା ଅସ୍ତ୍ରବିରତି ଚୁକ୍ତିନାମା ଶେଷ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏହି ଆକ୍ରମଣ କରାଯାଇଛି। ଏଥିସହିତ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ ଆକ୍ରମଣ କରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏହାପରେ ତେହେରାନ ପକ୍ଷରୁ ଯଦି କୌଣସି ଆକ୍ରମଣ କରାଯାଏ ତେବେ ୱାଶିଂଟନ୍ ଏକ ଶକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହାର ଦୃଢ଼ ଜବାବ ଦେବ ବୋଲି ଟ୍ରମ୍ପ କହିଛନ୍ତି। ପଶ୍ଚିମ ଏସିଆରେ ବର୍ତ୍ତମାନ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ସେଠାରେ ଜାରି ରହିଥିବା ଆକ୍ରମଣ ଏବଂ ଉତ୍ତେଜନା ପରିସ୍ଥିତି ଦ୍ୱାରା ଆଞ୍ଚଳିକ ଶାନ୍ତି ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ଦେଖାଦେଇଛି। ସେଠାରେ ଉତ୍ତେଜନା ହ୍ରାସ ଦିଗରେ ସହଯୋଗ କରିବା ସହିତ ସାଧାରଣ ନାଗରିକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନିରବଚ୍ଛିନ୍ନ ଶକ୍ତି ଯୋଗାଣ ଓ ବାଣିଜ୍ୟିକ କାରବାର ଜାରି ରଖିବା ଦିଗରେ ସମ୍ପୃକ୍ତ ସମସ୍ତ ପକ୍ଷ ସହଯୋଗ କରିବାକୁ ଭାରତ ଆହ୍ୱାନ ଦେଇଛି। ପଶ୍ଚିମ ଏସିଆ ବିବାଦର ଏକ ଶାନ୍ତିପୂର୍ଣ୍ଣ ତଥା ଦୀର୍ଘସୂତ୍ରୀ ସମାଧାନ ଲାଗି ତୁରନ୍ତ ସମସ୍ତ ପକ୍ଷ କୂଟନୀତି ଓ କଥାବାର୍ତ୍ତାର ସାହାଯ୍ୟ ନେବା ଲାଗି ଭାରତ ପରାମର୍ଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚାଷୀଙ୍କ ସଶକ୍ତିକରଣ ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା କୃଷି ନେତୃତ୍ୱ ସମ୍ମିଳନୀ 2026ର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟରେ ଐତିହାସିକ ବୃଦ୍ଧି, ପିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ପିଏମ୍ ଫସଲ ବୀମା ଯୋଜନାରେ ସୁରକ୍ଷା ପ୍ରଦାନ, ରେକର୍ଡ ପରିମାଣର କୃଷି ଋଣ ପ୍ରଦାନ, ସାର ବାବଦରେ 13 ଲକ୍ଷ କୋଟି ଟଙ୍କା ପ୍ରଦାନ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ କୃଷିକ୍ଷେତ୍ରକୁ ଆତ୍ମନିର୍ଭର କରାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା, ରଣନୈତିକ ସ୍ୱୟଂଶାସନ ଏବଂ ସାର୍ବଭୌମତ୍ୱ ଦିଗରେ ଖାଦ୍ୟ ସୁରକ୍ଷା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ସୀମାରେ ମୁତୟନ କରାଯାଇଥିବା ସୈନିକ ଏବଂ କ୍ଷେତରେ ଚାଷ କରୁଥିବା କୃଷକ ଉଭୟ ଦେଶର ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା ଦିଗରେ ସମାନ ଧରଣର ଜାତୀୟ କର୍ତ୍ତବ୍ୟ ସମାପନ କରିଥାନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ତାଙ୍କର ଆଫଗାନ ପ୍ରତିପକ୍ଷ ମାଓଲାଏ ଆତାଉଲ୍ଲା ଓମାରୀଙ୍କ ସହିତ ମିଳିତ ଭାବେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କୃଷି ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କୃଷି, ଜଳସେଚନ, ପଶୁପାଳନ, କୃଷି ଗବେଷଣା, ଶିକ୍ଷା, କ୍ଷମତା ନିର୍ମାଣ ଓ କୃଷି ବ୍ୟବସାୟ ଆଦି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ଦେଶ ଆଲୋଚନା କରିଛନ୍ତି। ଏହାଛଡ଼ା ଖାଦ୍ୟ ସୁରକ୍ଷା, ଶସ୍ୟ ଉତ୍ପାଦନ, ଜଳ ପରିଚାଳନା, ଜଳବାୟୁ ଅନୁକୂଳ କୃଷି ଆଦି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଭାରତ 0-2 ପଛୁଆ ରହିଛି। ୱିମ୍ବିଲଡନ୍ ଟେନିସ୍ର ମହିଳା ସିଙ୍ଗଲ୍ ସେମିଫାଇନାଲ୍ରେ ୟୁକ୍ରେନ୍ର ମାର୍ତା କୋସ୍ତିୟୁକ୍ ଏବଂ ଚେକୋସ୍ଲୋଭାକିଆର ଲିଣ୍ଡା ନୋସ୍କୋଭା ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ପ୍ରଥମ ଥର ଲାଗି ୱିମ୍ବିଲଡନ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମାର୍ତା କୋସ୍ତିୟୁକ୍ ଇଟାଲୀର ଜାସ୍ମିନ୍ ପାୱଲିନ୍ଙ୍କୁ 6-3, 6-2 ସେଟ୍ରେ ପରାସ୍ତ କରି ୱିମ୍ବିଲଡନ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଲିଣ୍ଡା ନୋସ୍କୋଭା ବେଲଜିୟମ୍ର ଏଲିସେ ମର୍ଟେନ୍ସଙ୍କୁ 6-3, 7-5 ପରାସ୍ତ କରି ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି। ଏବଂ ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲ୍ରେ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହୈ।

0: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସେବା ପାଇଁ ଶ୍ରୀମନ୍ଦିର ପରମ୍ପରାରେ ରହିଛନ୍ତି ଅନେକ ସେବକ। ଏହି ସେବକମାନଙ୍କ ମଧ୍ୟରେ ବିଶ୍ୱକର୍ମା ମହାରଣା ସେବକମାନେ ମହାପ୍ରଭୁଙ୍କର ଆଷାଢ଼ ମାସରେ ଗୁଣ୍ଡିଚା ଯାତ୍ରା ଅବସରରେ ରଥ ନିର୍ମାଣ ସହିତ ବର୍ଷର ବିଭିନ୍ନ ପର୍ବପର୍ବାଣି ତଥା ସାଧାରଣ ଦିନମାନଙ୍କରେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ଆସନ୍ତୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱକର୍ମା ମହାରଣା ସେବକ ଏବଂ ସେମାନଙ୍କର ସେବା ସମ୍ପର୍କରେ ଜାଣିବା। ଆମ ସହିତ ଅଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ବିଜୟ କୁମାର ମହାପାତ୍ର। ଆଜ୍ଞା ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ମହାପ୍ରଭୁଙ୍କର ଏଇ ଯେଉଁ ବିଶ୍ୱକର୍ମା ମହାରଣା ସେବା ରହିଛି, ସେ ସେବା ସମ୍ପର୍କରେ ଟିକେ ବର୍ଣ୍ଣନା କରନ୍ତୁ।
1: ଦେଖନ୍ତୁ, ଆମେ ହେଉଛୁ ବିଶ୍ୱକର୍ମା ମହାରଣା। ଆମର ଏ ବିଶ୍ୱକର୍ମା ମାନେ ଆମର ଯେଉଁମାନେ ଆମେ ଶାଢ଼ୀ ବନ୍ଦା ବିଶ୍ୱକର୍ମା, ଆମର ଦଶ ଘର ଦଶ ଜଣ, ଯେଉଁ ଦଶ ଜଣ କି ମନ୍ଦିରରେ ଚନ୍ଦନଯାତ୍ରା ସମୟରେ ଚାପ ନିର୍ମାଣ କରିଥାଉ ଏବଂ ନବକଳେବର ସମୟରେ ଆମେ ବିଗ୍ରହ ନିର୍ମାଣ କରିଥାଉ ଦୈତାପତିମାନଙ୍କ ନିର୍ଦ୍ଦେଶ ଅନୁସାରେ। କେବଳ ଆମେ ଯେଉଁମାନେ ଶାଢ଼ୀ ବନ୍ଦା ବିଶ୍ୱକର୍ମା ଅଛୁ ସେଇମାନେ ହିଁ ଏଇ କାମ କରିଥାଉ, ଆମ ସହିତ ଅନ୍ୟ କେହି ସାମିଲ ହେଇନଥାନ୍ତି।
0: ତେବେ ଏଇ ଯେଉଁ ବିଶ୍ୱକର୍ମା ମହାରଣା ସେବା ରହିଛି, ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ତ ଶହ ଶହ ବର୍ଷ ତଳର ପୁରୁଣା। ଏଇ ପରମ୍ପରା ସମ୍ପର୍କରେ ଆପଣଙ୍କର ଯେଉଁ ବରିଷ୍ଠ ଯେଉଁମାନେ ଆପଣଙ୍କର ପରିବାରରେ ପୂର୍ବରୁ ଥିଲେ କ'ଣ ଶୁଣିଛନ୍ତି?
1: ଦେଖନ୍ତୁ, ଆମର ଏଇ ଯେଉଁ ବିଶ୍ୱକର୍ମା କୁଳ ବିଶ୍ୱକର୍ମା ସେବା ତ ମାନେ ଅଛନ୍ତି, ମୁଁ କରୁଛି, ମୋ ବାପା କରୁଥିଲେ, ତାଙ୍କ ବାପା କରୁଥିଲେ, ମୋ ଜେଜେବାପା କରୁଥିଲେ, ଏମିତି ଆମର ବଂଶାନୁକ୍ରମିକ ସେବା ଲାଗି ଆସିଛି। ପର୍ଯ୍ୟାୟକ୍ରମେ ମୁଁ କରୁଛି ସେବା, ଆମର ସତ୍ୟଲିପି ଅନୁସାରେ ସେବା ଆମର ରେକର୍ଡ଼ଭୁକ୍ତ କରାଯାଇଛି। ଯେଉଁ ଦଶ ଜଣ ଆମର ସେବା କରୁଛନ୍ତି ସେଇମାନେ କରୁଛନ୍ତି, କିନ୍ତୁ ମୁଁ ଦେଖୁଛି ଆମର 1952 ମସିହାର ରେକର୍ଡ଼ ପ୍ରାୟଟି ଅନୁସାରେ ଆମମାନଙ୍କର ପରମ୍ପରା ସବୁ ନାଁ ସବୁ ଅଛି। ବାପାଙ୍କ ନାଁ ଅଛି, ଜେଜେବାପାଙ୍କ ନାଁ ଅଛି, ଆମ ବାପା ମରିଗଲେଣି, ମୋ ଜେଜେବାପା ମରିଗଲେଣି। ବାପା ମରିଲା ପରେ ମୁଁ 2012 ମସିହାରୁ ମୋ ବାପାଙ୍କର ଦେହାନ୍ତ ହେଲା, ସେବେଠାରୁ ମୁଁ ମୁଖ୍ୟ ବିଶ୍ୱକର୍ମା ଦାୟିତ୍ୱ ପ୍ରଭୁଙ୍କର ନିର୍ବାହ କରିଆସୁଅଛି ନନ୍ଦିଘୋଷ ରଥର।
0: ତେବେ ଆପଣ କହିଲେ ଯେ ଆପଣଙ୍କର ଯେଉଁ ଦଶଟି ପରିବାର ରହିଛନ୍ତି ମୁଖ୍ୟତଃ ଏଇ ଯେଉଁ ବିଶ୍ୱକର୍ମା ମହାରଣା, ଏମାନେ ଶ୍ରୀକ୍ଷେତ୍ରର ଆପଣମାନେ କେଉଁ ସାହିରେ ସବୁ ରୁହନ୍ତି?
1: ଆମର ମାର୍କଣ୍ଡେଶ୍ୱର ସାହି ଅଛି, ତାପରେ ଆମର ଘର ହେଉଛି ତିଆଡ଼ି ସାହି, ବଢ଼ି ସାହି ଅଛି, ଗୌଡ଼ବାଡ଼ ସାହି ଅଛି, ବାସେଳି ସାହି ମଧ୍ୟ ଅଛି।
0: ଆଚ୍ଛା, ଆପଣ ଗୋଟିଏ କଥା କହିଲେ, ଏ ଗୋଟିଏ ଶାଢ଼ୀ ବନ୍ଧାର ନୀତି ରହିଛି।
1: ଆମମାନଙ୍କର ପ୍ରତ୍ୟେକ ବର୍ଷ ଶାଢ଼ୀ ବନ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଥାଏ ଚନ୍ଦନଯାତ୍ରା ଅକ୍ଷୟ ତୃତୀୟା ପ୍ରଭୁଙ୍କର ତିଥିରେ।
0: ଏଇ ଯେଉଁ ଶାଢ଼ୀ ବନ୍ଧାର ନୀତି ହୁଏ, ସେ ବିଷୟରେ ଟିକେ ବିଶେଷ ଭାବରେ କହନ୍ତୁ।
1: ଶାଢ଼ୀ ବନ୍ଧା ସେବକ ସିଏ ଆଗ ଶାଢ଼ୀ ବନ୍ଧା, ସିଏ ନିଜେ ଶାଢ଼ୀ ବନ୍ଧି ସାରିଲା ପରେ ଆମର ଶାଢ଼ୀ ବନ୍ଧା କାର୍ଯ୍ୟ ପୂର୍ବରୁ ସାରି ଦେଇଥାଉ। ତାପରେ ଆମର ଯେମିତି ଶାଢ଼ୀ ଅକ୍ଷୟ ତୃତୀୟା ଦିନ ସମସ୍ତଙ୍କ ମୁଣ୍ଡରେ ବନ୍ଧାଯାଏ, ଆମର ଗୋଟେ ସ୍ତର ଅଛି, ଗୋଟେ ହେଉଛି ମହାରଣା, ସେ ଯିଏକି ମୁଖ୍ୟ ମହାରଣା, ତା ତଳକୁ ଅଛି ସୂତାର ମହାରଣା, ତାଙ୍କ ତଳକୁ ଜଣେ ଅଛନ୍ତି ତଳି ମହାରଣା, ଏମିତି ରଥକେ ତିନି ତିନି ଜଣ ନଅ ଜଣ, ଜଣେ ଅମିନ ମହାରଣା ଅଛନ୍ତି, ସେ କାଠପତ୍ର ଯୋଗିଥାନ୍ତି, ସମୁଦାୟ ହେଲେ ଦଶ ଜଣ।
0: ଆଚ୍ଛା, ଆପଣଙ୍କୁ ଏଇ ଯେଉଁ ଶାଢ଼ୀ ବନ୍ଧା ଯାଇଥାଏ, ସେ ପରମ୍ପରାରେ ଅନ୍ୟ କେଉଁ ସେବକମାନେ ଏଥିରେ ସମ୍ପୃକ୍ତ ଥାନ୍ତି?
1: ଅନ୍ୟ କେଉଁ ସେବକମାନେ, ଆମର ଅକ୍ଷୟ ତୃତୀୟାରେ ଯେଉଁ ଶାଢ଼ୀ ବନ୍ଧାଯାଏ, ଆମମାନଙ୍କ ମୁଣ୍ଡରେ ପାଟଜୋଶୀ ମହାପାତ୍ର ଆମର ଉପସ୍ଥିତ ଥାନ୍ତି, ଦେଉଳକରଣ ବି ଥାନ୍ତି, ଦେଉଳକରଣ ଦିଅନ୍ତି ଶାଢ଼ୀ ପାଟଜୋଶୀ ମହାପାତ୍ରଙ୍କ ହାତକୁ, ପାଟଜୋଶୀ ମହାପାତ୍ର ଶାଢ଼ୀ ବାନ୍ଧିଥାନ୍ତି, ତାଙ୍କ ସାଙ୍ଗରେ ସହଯୋଗ କରିଥାନ୍ତି ଦେଉଳକରଣ।
0: ଏଇ ଯେଉଁ ଶାଢ଼ୀ ବନ୍ଧାଯାଏ, ୟା ଦ୍ୱାରା ଗୋଟିଏ ଅଧିକାର ମିଳିଥାଏ
1: ନିଶ୍ଚିତ ଭାବରେ,
0: ଯେ

0: ସ୍ୱୀକୃତି ଶ୍ରୀମନ୍ଦିର ପ୍ରଶାସନ ହେଉ ବା
1: ସେବା ସ୍ୱୀକୃତି
0: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସେବା ସ୍ୱୀକୃତି, ଏ ବାସ୍ତବରେ ଗୋଟିଏ ସେଭଳି ପୁଣ୍ୟ କରିଥିଲେ ମଣିଷ ପ୍ରାପ୍ତି ହୋଇଥାଏ। ତେବେ ବର୍ଷର ବିଭିନ୍ନ ସମୟରେ ଚନ୍ଦନଯାତ୍ରା ଅବସରରେ ଏବଂ ଝୁଲଣ ଅବସରରେ ଆପଣଙ୍କର ଦାୟିତ୍ୱ ମଧ୍ୟ ରହିଛି, ଟିକେ ବିଶେଷ ଭାବରେ କୁହନ୍ତୁ ଚନ୍ଦନଯାତ୍ରାରେ ଆପଣଙ୍କର ଏଇ ଯେଉଁ ବିଶ୍ୱକର୍ମା ମହାରଣା ସେବକମାନେ ରହିଛନ୍ତି, ସେମାନେ କ'ଣ ଦାୟିତ୍ୱ ନିର୍ବାହ କରିଥାନ୍ତି?
1: ଚନ୍ଦନଯାତ୍ରା ସମୟରେ ଆମର ଅକ୍ଷୟ ତୃତୀୟା ଦିନ ତ ପ୍ରଭୁଙ୍କର ଚନ୍ଦନଯାତ୍ରା ଆରମ୍ଭ ହୁଏ, ତା ପୂର୍ବରୁ ଆମ ପାଖକୁ କାର୍ଯ୍ୟାଳୟାଦେଶ ଆସେ, କେବଳ 10 ଜଣ ଶାଢ଼ୀବନ୍ଧା ମହାରଣାମାନଙ୍କ ପାଖକୁ, ଯେ ଆମେ ଆମର ସତ୍ୱଲିପି ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ କରିବା ସହିତ ତା ପୂର୍ବରୁ ଆମେ ଚାପ ପ୍ରସ୍ତୁତି କରିଥାଉ। ପ୍ରଭୁ ଯେଉଁ ଚାପରେ ଚାପ କରିଥାନ୍ତି, ସେ ଚାପ କେବଳ ନାଁ ଗୁଡ଼ିକ ଥାଏ, ଆଉ ତା ଉପରେ ଧାରଣା ପଡ଼ିଥାଏ, ନୂଆ ପଟା ପଡ଼ିଥାଏ, ସମ୍ପୂର୍ଣ୍ଣ ଭାବରେ ସେ ଚାପ ନୂଆ ତିଆରି ହୋଇଥାଏ, ନାଁକୁ ଛାଡ଼ିକରି, ଡଙ୍ଗାକୁ ଛାଡ଼ିକରି। ସେ ଅନୁସାରେ ଆମେ 10 ଜଣଙ୍କ ଶାଢ଼ୀବନ୍ଧା ବିଶ୍ୱକର୍ମାମାନେ ସେ ଚାପ ପ୍ରସ୍ତୁତି କରିଥାଉ ଏବଂ ଅକ୍ଷୟ ତୃତୀୟା ଦିନ ଯଥା ସମୟରେ ଆମେ ଶାଢ଼ୀ ବନ୍ଧେଇ ପ୍ରଭୁଙ୍କ ରଥ କାର୍ଯ୍ୟରେ ସାମିଲ ହୋଇଥାଉ।
0: ତା ସହିତ ଯେତେବେଳେ ମହାପ୍ରଭୁ ପଞ୍ଚମହାଦେବ ଏବଂ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଲକ୍ଷ୍ମୀ ସରସ୍ୱତୀ ଏବଂ ରାମକୃଷ୍ଣ ଏ ସମସ୍ତ ଦେବଦେବୀ ଯେତେବେଳେ ଯାଆନ୍ତି, ସେମାନେ ମଧ୍ୟ ବିଭିନ୍ନ ବିମାନ ଏବଂ ଯେଉଁ ରହିଛି ପାଲିଙ୍କି ରହିଛି ଏସବୁରେ ବିଜେ କରିଥାନ୍ତି। ସେସବୁ ମଧ୍ୟ ଏଇ ଯେଉଁ କାଷ୍ଠ ନିର୍ମିତ, ଏଗୁଡ଼ିକ ମଧ୍ୟ ଆପଣମାନେ ନିର୍ମାଣ କରିଥାନ୍ତି?
1: ହଁ, ପୂର୍ବପୁରୁଷ ମାନେ ଆମର ନିଜେ ସେଗୁଡ଼ିକ ତିଆରି କରୁଥିଲେ।

0: ଆଉ ଗୋଟିଏ ଅବସର ହେଲା ମହାପ୍ରଭୁଙ୍କର ପବିତ୍ର ଝୁଲଣ ଯାତ୍ରା। ଝୁଲଣ କୁଞ୍ଜ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସେ ଝୁଲଣ କୁଞ୍ଜ ନିର୍ମାଣରେ ମଧ୍ୟ ଆପଣଙ୍କର ଭୂମିକା ରହିଛି, ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଝୁଲଣ କୁଞ୍ଜ ଯେଉଁ ତିଆରି ହୋଇଥାଏ ମୁକ୍ତି ମଣ୍ଡପ ପାଖରେ, ସେ ଝୁଲଣ କାମ ସମ୍ପୂର୍ଣ୍ଣ ଭାବେ ଆମର ଲୋକ କରିଥାନ୍ତି।
0: ତେବେ ଶ୍ରୀମନ୍ଦିର ଯେଉଁ ସେବା ପୂଜା ବ୍ୟବସ୍ଥା ରହିଛି, ବର୍ଷକ ବାର ମାସ ମହାପ୍ରଭୁଙ୍କର ଅନେକ ଯାନିଯାତ୍ରା ପର୍ବପର୍ବାଣୀ ଅବସରରେ ଆପଣଙ୍କର ଭୂମିକା ରହିଥାଏ, ଆଉ କ'ଣ ସବୁ ଦାୟିତ୍ୱ ଆପଣଙ୍କର ଥାଏ ବର୍ଷ ସାରା?
1: ବର୍ଷ ସାରା ଆମର ଝୁଲଣ କାମ, ତାପରେ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାର ପିଢ଼ା ରୁଖା ଇତ୍ୟାଦି କାମରେ ଆମର ବିଶ୍ୱକର୍ମା ଅଛନ୍ତି, ବଳଭଦ୍ର ରଥର ବିଶ୍ୱକର୍ମା ତାଙ୍କ ଉପରେ ନ୍ୟସ୍ତ ଅଛି, ସେ ତାକୁ ତିଆରି କରି ଦେଉଛନ୍ତି ବିଭିନ୍ନ ପର୍ବ ଯାନିଯାତ୍ରା ପର୍ବପର୍ବାଣୀ ମାନଙ୍କରେ। ଆଉ ଆମର ତ ମୁଖ୍ୟ କାମ ହେଲା ରଥ ତିଆରି କରିବା। ଅକ୍ଷୟ ତୃତୀୟ ଆସିଲେ ଆମେ ସମସ୍ତେ ରଥ କାମରେ ସାମିଲ ହେଇଥାଉ, ଶାଢ଼ୀବନ୍ଦୀ ରଥ କାମରେ ସାମିଲ ହେଇଥାଉ। ଆଉ ଆମେ ତିନି ଜଣ ମୁଖ୍ୟ ବିଶ୍ୱକର୍ମାନଙ୍କ ସହିତ ଜଣେ ଆଉ ଜଣଙ୍କୁ ଆମେ ନେଇଥାଉ ସୁଦର୍ଶନଙ୍କ ବାଡ଼ ପାଇଁ, ଯେତେବେଳେ ନବକଳବର ପ୍ରଭୁଙ୍କର ହୁଏ ସେଥିରେ ଆମେ ଦାରୁ ଅନ୍ୱେଷଣରେ ଯାଇଥାଉ।
0: ହଁ, ଗୋଟିଏ ଭଲ ପ୍ରସଙ୍ଗ ଆପଣ ଉଠାଇଲେ, ମହାପ୍ରଭୁଙ୍କର ନବକଳେବର ଇଏ ଗୋଟିଏ ମାନବୀୟ ଲୀଳା, ଆଉ ସେ ଦାରୁ ଅନ୍ୱେଷଣ କରିବାକୁ ଯେତେବେଳେ ଆପଣମାନେ ଯାଇଥାନ୍ତି, ସେ ଅନୁଭୂତି ସମ୍ପର୍କରେ ଟିକେ କୁହନ୍ତୁ।
1: ଅନୁଭୂତି ଏଇଆ ଯେ ଆପଣ ବିଶ୍ୱାସ କରିବେ କି ନାହିଁ ମୁଁ ଜାଣିପାରୁନି, ଆମେ ସାଧାରଣତଃ ଏଇଠୁ ଗୋଟେ କିଲୋମିଟର ନୁହେଁ ହାଫ୍ କିଲୋମିଟର ବାଟ ଚାଲିକିରି ଯିବା ସମ୍ଭବ ହେଉନି, ଦରକାର ପଡ଼ିଲେ ଆମେ ଗାଡ଼ି ଖୋଜୁଛୁ। କିନ୍ତୁ ପ୍ରଭୁଙ୍କର ଏମିତି ମହିମା, ଆମର ଦାରୁ ଅନ୍ୱେଷଣରେ ଯେଉଁ ଆମେ ଯାଉ କାକଟପୁର ମଙ୍ଗଳାଙ୍କ ଦେଉଳି ମଠରେ ଆମର ଅବସ୍ଥାପନ ହୁଏ, ଦଇତା ସେବକ ମହାରଣା ବିଦ୍ୟାପତି ବିଶ୍ୱାବସୁ ଏମିତି ସମସ୍ତେ ଆମେ ଏକାଠି ଯାଉ। ଗୋଟିଏ କଥା ପ୍ରଭୁଙ୍କର ମହିମା, ଆମେ ଚାଲିକିରି ସମସ୍ତେ ଯାଉ ଏବଂ ଚାଲିକିରି ଯାଇକିରି କାକଟପୁର ଦେଉଳି ମଠରେ ଆମେ ପହଞ୍ଚି ଯାଉ, ସେଇଟା ଆମେ କେମିତି କରୁ, ପ୍ରଭୁ ଆମକୁ କେମିତି ନିଅନ୍ତି ଆମେ ତା ଜାଣିପାରୁନୁ, ଚାଲିକିରି ଯାଇକିରି ପ୍ରଭୁ ଆମକୁ ନେଇକିରି ଯଥାସ୍ଥାନରେ ପହଞ୍ଚାଇ ଦେଇଥାନ୍ତି।
0: ତାପରେ ଆପଣ ସେଇ ମଙ୍ଗଳାଙ୍କର ଯେଉଁ ଆଦେଶକୁ ନେଇ ଆପଣ ଦାରୁ ଅନ୍ୱେଷଣ କରିଥାନ୍ତି, ଆପଣଙ୍କର ସେ ସମୟରେ କ'ଣ ନୀତି ନିୟମ ଭିତରେ ଆପଣ ରହିଥାନ୍ତି, ଦିନଚର୍ଯ୍ୟା କେମିତି ହେଇଥାଏ, କ'ଣ ଆପଣ ଖାଦ୍ୟପେୟ ଗ୍ରହଣ କରନ୍ତି ସେ ସମୟରେ?
1: ହଁ, ଯେତେବେଳେ ଦେଉଳି ମଠରେ ପହଞ୍ଚ, ତାପରେ ଦାରୁ ଅନ୍ୱେଷଣରେ ଆମ ଦଇତା ସେବକମାନଙ୍କ ଭିତରୁ ସମସ୍ତେ ଯାଆନ୍ତି, ମାନେ ତା ଭିତରେ ଆମେ ବି ସାମିଲ ଥାଉ। ଦାରୁ ଅନ୍ୱେଷଣ ସରିଲା ପରେ ଯେଉଁ ଜାଗାରେ ପ୍ରଭୁ ସୁଦର୍ଶନଙ୍କ ଦାରୁ ଠାବ ହୁଅନ୍ତି ଜାଗାକୁ ଆମେ ସବୁ ଯାଉ, ସେଠି ଆମେ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ସୁବିଧା ଆମ ପାଇଁ କରାଯାଇଥାଏ, ସେଠି ଆମେ ରହିଥାଉ। ଯେଉଁଦିନ

0: ଆଜ୍ଞା, ଆରମ୍ଭ ହେବ ଗଛ ତଳେ ନ ପଡ଼ିଲା ପର୍ଯ୍ୟନ୍ତ ଆମମାନଙ୍କ ଅନ୍ନ ଗ୍ରହଣ କରିବାର ଆମର ନଥାଏ। ସେଠି ଆମେ ସେମିତି ଉପବାସରେ ଥାଉ। ଗଛ ତଳେ ପଡ଼ି ସାରିଲା ପରେ ଆମର ଖାଦ୍ୟପେୟର ବ୍ୟବସ୍ଥା ଆରମ୍ଭ ହୁଏ।
1: ଏଇ ତ ଆପଣ କହିଲେ ଯେ ସୁଦର୍ଶନଙ୍କର ଦାରୁ ସମ୍ପର୍କରେ,
0: ପ୍ରତ୍ୟେକ ଦାରୁରେ ମଧ୍ୟ ସେଇଆ।
1: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର, ପ୍ରଭୁ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ଦାରୁ ବିଭିନ୍ନ ସ୍ଥାନରେ ମିଳିଥାଏ।
0: ଆଜ୍ଞା,
1: ଆପଣଙ୍କୁ ଏମିତି ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଥିବ?
0: ହଁ,
1: ଯେତେବେଳେ ଦାରୁ ଅନ୍ୱେଷଣ ସରିଥାଏ ଏବଂ ବୃକ୍ଷ ଚିହ୍ନଟ ହୋଇଥାଏ, ତାପରେ ବିଶ୍ୱକର୍ମା ମହାରଣାଙ୍କର ଦାୟିତ୍ୱ କ'ଣ ସେଠି ଥାଏ? ବୃକ୍ଷ ଛେଦନ କରନ୍ତି?
0: ବୃକ୍ଷ ଛେଦନ କରିବା ଦାୟିତ୍ୱ ଥାଏ। ତାପରେ ଆମର ବୃକ୍ଷ ଛେଦନ ପରେ ସେଗୁଡ଼ିକ ଆପାତତଃ ଚୌପଟ କରିବା ଦାୟିତ୍ୱ ଥାଏ। ଏପଟେ ଆଣିଲେ ତାର ମାପ ଅନୁସାରେ ସେ ଚୌପଟ ହେବେ, କିନ୍ତୁ ସେଇଠି ଆମେ ଗୋଟେ ମୋଟାମୋଟି ତାକୁ ଚୌପଟ କରିକିରି ଆଣିଥାଉ।
1: ତାପରେ ଦାରୁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି ଏବଂ ଶ୍ରୀମନ୍ଦିର ମଧ୍ୟରେ ଯେଉଁ ଦାରୁ ଯେତେବେଳେ ବିଗ୍ରହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ, ସେତେବେଳେ କ'ଣ ସବୁ ନୀତି ନିୟମ ଭିତରେ ଆପଣ ରହିଥାନ୍ତି?
0: ନୀତି ନିୟମ ଭିତରେ ଏଇଆ, ଯେତେବେଳେ ବିଗ୍ରହ ନିର୍ମାଣ କରାଯାଏ ପ୍ରଭୁଙ୍କର, ସେଠି ଆମେ ଯେଉଁ 10 ଜଣ ସେଥିରେ ଥାଉ, 10 ଜଣ ସେବାକାରୀ ବିଶ୍ୱକର୍ମା, ସେଇମାନେ ହିଁ ତା ଭିତରେ ଆମେ ଥିବୁ। ଆମର ସେତେବେଳେ ଆମର ଗୃହ ପ୍ରବେଶ ନିଷେଧ। ପୂର୍ବପୁରୁଷରାମ କହିଛନ୍ତି 100 ଗଣ୍ଠି ତଳକୁ ଯିବାର ମନା, ତେଣୁ ଆମେ ଘରକୁ ଯାଇନଥାଉ। ପ୍ରଶାସନିକ ସ୍ତରରେ ଆମ ପାଇଁ ବହୁତ ସୁବିଧା କରାଯାଇଥିଲା। 2015 କଥା ମୁଁ କହୁଛି, ପୁଣି ମୁଁ ଥିଲି 1996 ବାପା ଥିଲେ, ମୁଁ ଥିଲି ଯାଇକିରି ପ୍ରଭୁଙ୍କର ନିର୍ମାଣ କାର୍ଯ୍ୟରେ ସାମିଲ ହେଇଥିଲି। 2015 ବେଳକୁ ମୋର ଆଉ ବାପା ନଥିଲେ। 2012 ବାପାଙ୍କର ଦେହାନ୍ତ ହୋଇଥିଲା, 15 ମୁଁ ଯାଇଥିଲି। 15 ଯାଇକିରି ପ୍ରଭୁଙ୍କ କାର୍ଯ୍ୟ 2012 ଯେମିତି ଥିଲା ତାଠୁ କେତେ ପରିବର୍ତ୍ତନ ହେଇଥିଲା 2015। 15 ଆମେ ସମସ୍ତେ ଯାଇକିରି ସେଇ 10 ଜଣଙ୍କ ଭିତରେ ଯେଉଁମାନଙ୍କର ଦେହାନ୍ତ ହୋଇଛି ତାଙ୍କର ସବୁ ପୁଅମାନେ ମିଶିକିରି ପ୍ରଭୁଙ୍କ କାର୍ଯ୍ୟ ଦୈତପତିମାନଙ୍କର ନିର୍ଦ୍ଦେଶ ଅନୁସାରେ ଆମେ ସମ୍ପନ୍ନ କରି ଆସିଥିଲୁ।
1: ତେବେ ଯେତେବେଳେ ମହାପ୍ରଭୁଙ୍କର ବିଗ୍ରହ ନିର୍ମାଣ ଆପଣ କରିଥାନ୍ତି ବିଶ୍ୱକର୍ମା ମହାରଣା ସେବକମାନେ, ସେ ଗୋଟେ ଅନନ୍ୟ ଅନୁଭୂତି, ମାନେ ଯେଉଁ ଦେବତାଙ୍କୁ ସାରା ବିଶ୍ୱ ଦେଖିକିରି ଭାବ ବିହଳିତ ହୁଏ, ଆଖିରୁ ଅଶ୍ରୁ ଝରିଯାଏ, ଆଶ୍ଚର୍ଯ୍ୟ ଚକିତ ହୁଏ, ସେଇ ଦେବତାଙ୍କୁ ଆପଣ ନିର୍ମାଣ କରନ୍ତି ନିଜ ସ୍ୱହସ୍ତରେ, କ'ଣ ଅନୁଭବ ହୁଏ ହୃଦୟ ଭିତରେ?
0: ଦେଖନ୍ତୁ ଆଜ୍ଞା, ସେ କଥା ତ ଆମେ ପ୍ରକାଶ କରିବା ମାନେ ନୁହେଁ, ଆମେ ନିଜେ ହିଁ ତାଙ୍କୁ ତିଆରି କରୁ ବୋଲି, କିନ୍ତୁ ଗୋଟିଏ କଥା ହେଉଛି ସେ କଦାପି ମାନେ ଅନ୍ୟ ଆମର ଯେଉଁ ମେସିନାରୀ ହତିଆର ୟୁଜ୍ ହେଉଛି ସେଥିରେ ହୁଅନ୍ତିନି। ବାରିଶି ଲିହଣ ମୁଗର ଯେଉଁ ଆମର ପୂର୍ବ କିମ୍ବଦନ୍ତୀ ଅଛି, ଅନନ୍ତ ମହାରଣା ଭଗବାନ ସ୍ୱତନ୍ତ୍ର ମହାରଣା ରୂପରେ ଆସିକିରି ବାରିଶି ନିହାଣ କାନ୍ଧରେ ପକାଇକିରି ଆସିକିରି ବାରିଶି ନିହାଣରେ ମୁଗରରେ ତିଆରି କରି ଯାଇଥିଲେ। ଆମର ସେହି ସବୁ ଜିନିଷ ହିଁ ସେଠି ବ୍ୟବହାର କରାଯାଏ, ବାରିଶି ଲିହାଣ ମୁଗରରେ ହୁଏ। ସେଇ ଜାଗାରେ କେମିତି ବାରିଶରେ ହାତ ଚାଲେ ଏବଂ ପ୍ରଭୁ ଶକ୍ତି ଦେଇକିରି ଏତେ ସୁନ୍ଦର ଭାବରେ ବାରିଶି ହାଣିପାରିବା ସମ୍ଭବ ହୁଏ, ମୁଁ ନିଜେ ବି ଚିନ୍ତା କରିପାରିନି। ସେଇଟା ହିଁ ମୋର ବିଶେଷ ଅନୁଭୂତି। ପ୍ରଭୁଙ୍କ କାର୍ଯ୍ୟ ସମ୍ପନ୍ନ ହୋଇସାରିଲା ପରେ ଆମେ ଘରକୁ ଆସୁ, ସେଠି ଆମକୁ ପ୍ରଶାସନ ତରଫରୁ ଖାଇବା ପିଇବା ବନ୍ଦୋବସ୍ତ ମଧ୍ୟ କରାଯାଇଥାଏ। ଯେତେବେଳେ ଆମେ ଶୁଭବେଳା ଶୁଭ ମୁହୂର୍ତ୍ତ ଦେଖିକିରି କାର୍ଯ୍ୟ ଆରମ୍ଭ କରିଥାଉ ଏବଂ ପ୍ରଭୁ ସମ୍ପନ୍ନ ହେଲା ପରେ ପୁଣି ଆମେ ପ୍ରଭୁଙ୍କୁ ମୁଣ୍ଡିଆ ମାରିକିରି, ପ୍ରଭୁ ଯଦି ବଞ୍ଚିଥିବୁ ତାହେଲେ ଆର ବର୍ଷକୁ ଆସିବୁ, ଏହା ହିଁ କାମନା ଆପଣଙ୍କ ପାଖରେ, ଆପଣ ନିଜକୁ ନିଜେ ତିଆରି ହୁଅନ୍ତୁ, ଏହା ଭାବିକିରି ଆମେ ପ୍ରଭୁଙ୍କୁ କରିଥାଉ।
1: ବାସ୍ତବରେ ସେଇଭଳି ଚିନ୍ତନ ଆପଣଙ୍କର ରହିଛି ଆମର ବିଶ୍ୱକର୍ମା ମହାରଣା ସେବକମାନଙ୍କର, ଯେଉଁ ମହାପ୍ରଭୁଙ୍କ ପାଦପଦ୍ମରେ ସମର୍ପଣର ଭାବ ନେଇ ଆପଣ ଆଗେଇ ଚାଲିଛନ୍ତି, ମହାପ୍ରଭୁଙ୍କର କରୁଣା ଆପଣଙ୍କୁ ପ୍ରାପ୍ତ ହୋଇଛି। ତେବେ ଏଇ ଯେଉଁ ବର୍ଷ ସାରା ଆମର ବିଶ୍ୱକର୍ମା ମହାରଣା ସେବକମାନେ ଶ୍ରୀମନ୍ଦିର ସେବା ପୂଜା ବ୍ୟବସ୍ଥାରେ ସେମାନଙ୍କର ଦାୟିତ୍ୱ ସମ୍ପାଦନ କରନ୍ତି, ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସେମାନଙ୍କୁ ଭୋଗ ବା କିଛି ସେମିତି କିଛି ପ୍ରାପ୍ତି ହୋଇଥାଏ?
0: ହଁ, ଆମର ଦେଖନ୍ତୁ, ଆମର ଯେଉଁ ଚନ୍ଦନ ଯାତ୍ରା ସମୟରେ ଆମର ମାଣ୍ଡୁଅ ଭୋଗ ଆମକୁ ଦିଆଯାଇଥାଏ। ରଥଯାତ୍ରା ସମୟରେ ଯେତୋଟି ଏକାଦଶୀ ପଡ଼େ, ପ୍ରତ୍ୟେକ ଏକାଦଶୀକୁ ଆମକୁ ମହାପ୍ରସାଦ ଦିଆଯାଇଥାଏ। ନେତ୍ରୋତ୍ସବ ତିଥିରେ ଆମ ସମସ୍ତଙ୍କୁ ପ୍ରଶାସନ ତରଫରୁ ଅଭଡ଼ା ସେବନର ବନ୍ଦୋବସ୍ତ ଥାଏ। ବସ୍ତ୍ର ଆକାରରେ ପ୍ରତ୍ୟେକ ବର୍ଷ ଆମର ଯେଉଁମାନେ ଶାଢ଼ୀ ବନ୍ଧା ମହାରଣାମାନେ ସେମାନଙ୍କୁ ବସ୍ତ୍ର ମିଳିଥାଏ।
1: ଯାହା ହଉ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅନନ୍ୟ ବିଶ୍ୱକର୍ମା ମହାରଣା ସେବକମାନଙ୍କର ଭୂମିକା ସମ୍ପର୍କରେ ଆପଣ ଆଜିର କାର୍ଯ୍ୟକ୍ରମରେ ଅନେକ ତଥ୍ୟ ଉପସ୍ଥାପନ କଲେ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆଜ୍ଞା, ଧନ୍ୟବାଦ, ନମସ୍କାର।
1: ଶ୍ରୋତାବନ୍ଧୁ, ଅନନ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱକର୍ମା ମହାରଣା ସେବକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ସେମାନଙ୍କର ସମର୍ପଣ ଏବଂ ଭକ୍ତିଭାବ ତାଙ୍କର ପ୍ରତିଟି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବାରେ ସାହାଯ୍ୟ କରିଥାଏ। ବାସ୍ତବରେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କର ସେବକମାନଙ୍କର ଭୂମିକା ଅତୁଳନୀୟ।

0: ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାର ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାର ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆରମ୍ଭ କରୁଛୁ ସଜଫୁଲ। କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତରେ ଗାଇଛନ୍ତି ବିଷ୍ଣୁମୋହନ କବି, ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଚିତ ଗୋଟେ ଛୋଟ ସେଇ ଗାଁ, ସାବନା ରଙ୍ଗ ଝିଡ଼ି ରୁହେ ବର୍ଷା ତା ନାଁ।

ପରବର୍ତ୍ତୀ ଗୀତଟି ଗାଇଛନ୍ତି ଶରଣ୍ୟା ମିଶ୍ର, ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

ସଜଫୁଲ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.3 FM।

ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷତ୍ୱ ରହିଛି, ତେବେ ଆଜିର ଦିନଟି କ'ଣ ପାଇଁ ସ୍ମରଣୀୟ ଅଟେ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ପଞ୍ଜିକା ଅନୁଯାୟୀ ଆଜି ମିଥୁନ 25 ଦିନ 2026 ମସିହା ଜୁଲାଇ ମାସ 9 ତାରିଖ ଗୁରୁବାର। ଭାରତୀୟ ସାଧାରଣ ସମୟ ଅନୁଯାୟୀ ଆଜିର ସୂର୍ଯ୍ୟୋଦୟର ସମୟ ଥିଲା 5:17:10 ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି 6:25:41। ଶ୍ରୋତବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନଟି କ'ଣ ପାଇଁ ଖାସ ଅଟେ। ହଁ ଶ୍ରୋତବନ୍ଧୁ, ଜୁଲାଇ ମାସ 9 ତାରିଖରେ ଭାରତୀୟ ଇତିହାସରେ ଘଟିଥିଲା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା, ସେ ସମ୍ପର୍କରେ ଆସନ୍ତୁ ଜାଣିବା। 1947 ଭାରତୀୟ ସ୍ୱାଧୀନତା ଆଇନ ବ୍ରିଟିଶ ସଂସଦରେ ଉପସ୍ଥାପିତ ହୋଇଥିଲା। 9 ଜୁଲାଇ 1947 ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଆଟଲି ବ୍ରିଟିଶ ସଂସଦରେ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ବିଲ୍ର ଉପସ୍ଥାପନ କଲେ। ଏହି ଆଇନ ପରେ 15 ଅଗଷ୍ଟ 1947 ଭାରତ ସ୍ୱାଧୀନ ହେଲା। ପ୍ରଥମ ପଞ୍ଚବାର୍ଷିକ ଯୋଜନା ପ୍ରକାଶିତ ହୋଇଥିଲା। ଶ୍ରୋତବନ୍ଧୁ, 1951 ଜୁଲାଇ ମାସ 9 ତାରିଖରେ ଭାରତର ପ୍ରଥମ ପଞ୍ଚବାର୍ଷିକ ଯୋଜନା 1951 ରୁ 1956 ପର୍ଯ୍ୟନ୍ତ ପ୍ରସ୍ତୁତ ଓ ପ୍ରକାଶିତ ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପ୍ରତିଷ୍ଠା ହୋଇଥିଲା। ଶ୍ରୋତବନ୍ଧୁ, 1875 ଆଜିର ଦିନରେ ଭାରତର ପ୍ରଥମ ଷ୍ଟକ୍ ଏକ୍ସଚେଞ୍ଜ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପ୍ରତିଷ୍ଠା କରାଯାଇଥିଲା। 1944 ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ। 9 ଜୁଲାଇ 1969 ବନ୍ୟପ୍ରାଣୀ ବୋର୍ଡ ତରଫରୁ ପ୍ରଥମେ ସିଂହକୁ ଜାତୀୟ ପଶୁ ଭାବରେ ବଛାଯାଇଥିଲା। ପରବର୍ତ୍ତୀ ସମୟରେ ବାଘକୁ ଜାତୀୟ ପଶୁ ଭାବରେ ଘୋଷଣା କରାଯାଇଥିଲା। ଜୁଲାଇ ମାସ 9 ତାରିଖ ଦିନ ସୋଭିଏତ ସଂଘ ଭୂମିଗତ ପରମାଣୁ ପରୀକ୍ଷଣ କରିଥିଲା। 1911 ଜୁଲାଇ ମାସ 9 ତାରିଖ ଦିନ ଦକ୍ଷିଣ ସୁଦାନ ସ୍ୱାଧୀନ ହେଲା। ଭାରତ ସେହିଦିନ ହିଁ ତାକୁ ମାନ୍ୟତା ଦେଇଥିଲା ଓ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲା। 1947 ହଁ ଶ୍ରୋତବନ୍ଧୁ, ଆଜି ଭାରତୀୟ ସିନେମା ଜଗତର ମହାନ ଅଭିନେତା ତଥା ନିର୍ଦ୍ଦେଶକ ଗୁରୁଦତ୍ତ 9 ଜୁଲାଇ 1925 ଜନ୍ମଗ୍ରହଣ କରିଥିଲେ। ସେହିପରି ଅନ୍ୟ ଜଣେ ଲୋକପ୍ରିୟ ଅଭିନେତା ସଞ୍ଜୀବ କୁମାର 1938 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଶ୍ରୋତବନ୍ଧୁ, ଆଉ ଜଣେ ବେଶ୍ ଜଣାଶୁଣା ଅଭିନେତା ଓ ଖେଳ ଧାରାଭାଷ୍ୟକାର ଟମ୍ ଆକ୍ଲର 1956 ଆଜିର ଦିନରେ ତାଙ୍କର ଜନ୍ମଦିବସ। ଶ୍ରୋତବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୀମନ୍ଦିରରେ ପ୍ରଚଳିତ ଦୈନିକ ନୀତିମାନଙ୍କ ମଧ୍ୟରେ ଦ୍ୱାର ଫିଟା ହେଉଛି ପ୍ରଥମ ନୀତି। ଶ୍ରୀମନ୍ଦିରରେ ଚାରିଗୋଟି ଦ୍ୱାର ଥାଏ, ସେଗୁଡ଼ିକ ହେଲା ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତିଦ୍ୱାର। ଏହି ଚାରିଦ୍ୱାର ବ୍ୟତୀତ ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା ଦ୍ୱାର ଛାମୁଦ୍ୱାର ବା କଳାହାଟ ଦ୍ୱାର, ଆଉ ତା ଆଗକୁ ପ୍ରଥମ ଦ୍ୱାର ହେଉଛି ଜୟ ବିଜୟ ଦ୍ୱାର। ପୂର୍ବ ରାତ୍ରରେ ଠାକୁରଙ୍କର ପହୁଡ଼ ପରେ ମନ୍ଦିର ଭିତର ଓ ବାହାରୁ ଶୋଧ କରାଯାଇ ଛାମୁଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ମୁଦ ଦିଆଯାଇ ତଳଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦ କରାଯାଇଥାଏ।

ପ୍ରାତଃକାଳରେ ଭିତରଛୁ ମହାପାତ୍ର ସିଂହଦ୍ୱାର ଫିଟାଇବାକୁ ଆଦେଶ ଦିଅନ୍ତି, ଆଉ ପତିତ ପବନ ଦ୍ୱାର ନିଜେ ଖୋଲନ୍ତି। ତତ୍ପରେ ଭିତରଛୁ ମହାପାତ୍ର ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକଅପ ଓ ପାଳିଆ ମେକଅପଙ୍କ ସହିତ ଜୟ ବିଜୟ ଦ୍ୱାରକୁ ଯାଇ ମୁଦ ଯାଞ୍ଚ କରି ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତି। ତାପରେ କଳାହାଟ ଦ୍ୱାର, ମଣିମା ମଣିମା ଡାକ ଦେଇ ସେଇ ଦ୍ୱାର ଖୋଲାଯାଇଥାଏ। ଘଣ୍ଟା, ଚାରି ଶଙ୍ଖ, ମହୁରୀ, ବୀଣା, ଭାଟ, ତାଳ, ସିଂହା, ଭେରି, ମୃଦଙ୍ଗର ଧ୍ୱନି ସାଙ୍ଗକୁ ଗମ୍ଭୀରା ଦ୍ୱାର ଫିଟାଯାଏ।

0: ସକାଳର ଦ୍ୱାର ଫିଟା ଏବଂ ରାତିରେ ପହୁଡ଼ ନୀତି ପରେ ଦ୍ୱାର ବନ୍ଦ କରିବା ଦାୟିତ୍ୱ ଭିତରଛୁ ଓ ତଳଛୁ ମହାପାତ୍ର ସେବକମାନଙ୍କ ଉପରେ ନ୍ୟସ୍ତ। ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ବିଷୟ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ସେହି ମନ୍ଦିରରେ ଭିତରଛ ସେବା ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ମୁଦୁଲି ମହାଜନ ଓ ଅମଣିଆ ପରିଚ୍ଛା ସେବା ମଧ୍ୟ ଭିତରଛ ସେବାର ଅନ୍ତର୍ଭୁକ୍ତ। ଏହି ସେବକ ହେଉଛନ୍ତି ଏକାଏକ ସେବକ। ପ୍ରତିଦିନ ଶୁଦ୍ଧପୂତ ଭାବରେ ସକାଳେ ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୋଡ଼ ଧୋଇ ଆସିବା ପରେ ସିଂହଦ୍ୱାର କବାଟ ଓ ପତିତ ପାବନ ଠାକୁରଙ୍କର ଦ୍ୱାର ଫିଟାଇବା ପାଇଁ ସେ ଆଦେଶ ଦିଅନ୍ତି। ପରେ ଭିତରଛ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଠାରେ ପ୍ରତିହାରୀ ମୁଦୁଲି ମେକାପ ଓ ଅଖଣ୍ଡଙ୍କ ଉପସ୍ଥିତିରେ ପୂର୍ବ ରାତ୍ରରୁ ତଳଛୁ ମହାପାତ୍ର ଦେଇଥିବା ଛାପ ତନଖି କରିବା ପରେ ମୁଦୁଲି ମୁଦ ଭାଙ୍ଗି ଚାବି ଫିଟାଇଲେ ଓ ପ୍ରତିହାରୀ କିଳିଣୀ ଫିଟାଇଲେ। ପାଞ୍ଚ ଜଣ ସେବକ ଭିତରକୁ ଯିବା ପରେ ଜୟ ବିଜୟ ଦ୍ୱାର ଭିତରପଟୁ ବନ୍ଦ ହୁଏ। ଭିତର କାଠ ପାଖେ ପାଳିଆ ପ୍ରତିହାରୀ ଡାକିବା ପରେ ଭିତରଛ କଳାହାଟ ଦ୍ୱାର ନିକଟକୁ ଯାଆନ୍ତି ଓ ଜୟ ବିଜୟ ଦ୍ୱାର ଭଳି ମୁଦ ଭଙ୍ଗା ଯାଇ ବଡ଼ଦ୍ୱାର ପ୍ରତିହାରୀ ମଣିମା ଡାକ ଦେଲେ ଦ୍ୱାର ଖୋଲାଯାଏ। ପରେ ପରେ ଭିତରଛ ସେବକ ରତ୍ନ ସିଂହାସନ ଚଢ଼ି ଶ୍ରୀଅଙ୍ଗମାନଙ୍କରୁ ଖସି ପଡ଼ିଥିବା ମାଳ ଫୁଲ ବସ୍ତ୍ରକୁ ପୂର୍ବପରି ସଜାଡ଼ି ଦିଅନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗଭା ଯଦି ଖସି ପଡ଼ିଥାଏ ତାହେଲେ ତାକୁ ତାଟରେ ଶ୍ରୀନଗରକୁ ପଠାଇବା ପାଇଁ ମେକାପକୁ ଦିଅନ୍ତି। ସେହିପରି ଶ୍ରୀ ବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ମା ବିମଳାଙ୍କ ପାଖକୁ ପଠାଯାଏ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ଗରୁଡ଼ଙ୍କ ପାଖକୁ ଭିତରଛ ପଠାଇଥାନ୍ତି। ରତ୍ନ ସିଂହାସନର ଦୁଇପଟେ ବୈଠା ଦୀପ ବସି ପୂର୍ବରାତ୍ରର ରତ୍ନ ପଲଙ୍କ ବାହାରି ଭିତର କାଠ ଲାଗିଲେ ଅନ୍ୟ ସିଂହାରୀ ଆଳତି କରିବା ପାଇଁ ଆସିଲେ ଭିତରଛ ମଧ୍ୟ ଜଣେ ସିଂହାରୀ ପୁଷ୍ପାଳକ ଭାବରେ ମହାପ୍ରଭୁଙ୍କ ବାଳରେ ଆଳତି କରନ୍ତି। ପ୍ରତ୍ୟେକ ଦିନ ପହୁଡ଼ ସମୟରେ ମା ଲକ୍ଷ୍ମୀଙ୍କ ଲାଗି ପାଇଁ ଧୂପ ଦିଅନ୍ତି।

ଅମଣିଆ ପରିଚ୍ଛା ରୂପେ ଭୋଗ ସମୟରେ ଭୋଗ ପନ୍ଥୀରେ ଠିକ୍ ଲାଗିଲା କି ନାହିଁ ଭିତର୍ଛ ସେବକ ତଦାରଖ କରନ୍ତି ଓ କୌଣସି କାରଣରୁ ଦୈବାତ ଯଦି ଭୋଗ ମାରା ହୋଇଯାଏ ତାହେଲେ ଭୋଗ ଛାଡ଼ି ଚାଲି ଆସିବା ପାଇଁ ପଣ୍ଡାଙ୍କୁ କହନ୍ତି ଅନୁପଯୁକ୍ତ ଅମଣିଆ ଏହାଙ୍କ ଆଦେଶରେ ହିଁ ପୋତାଯାଏ ଭିତର୍ଛ ଏକାଏକ ସେବାମାନେ ଆଉ ଅନ୍ୟ ଲୋକ କେହି ତାଙ୍କର ବିନା ଅନୁମତିରେ ସେ ସେବା କରିପାରିବ ନାହିଁ ସେଥିପାଇଁ ତାକୁ ଏକାଏକ ସେବା କୁହାଯାଏ ପ୍ରତ୍ୟେକ ଗୁରୁବାରର ମାଜେଳାରେ ବନ୍ଦାପନା ଓ ପ୍ରସାଦ ଲାଗି ଗୁରୁବାର ଏକାଦଶୀ ପଡ଼ିଲେ ଦଣ୍ଡଛତ୍ର ଲାଗି ରୀତିରେ ଓ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରି ଲକ୍ଷ୍ମଣଙ୍କ ଭଳି

ସେବା କରନ୍ତି। ପାଳିଆ ମେକାପ ସେବକ ଦଣ୍ଡ ଛତ୍ରର ତଳଭାଗକୁ ହନୁମାନ ରୂପେ ଧରି ରଖନ୍ତି। ଶ୍ରୀବିଗ୍ରହମାନଙ୍କୁ ଷୋଡ଼ଶୋପଚାର ନୈବେଦ୍ୟ ହେଉଥିବା ସମୟରେ ସିଂହାସନରେ ଶ୍ରୀଜୀଉମାନଙ୍କ ସହ ପୂଜା ପଣ୍ଡାଙ୍କ ବ୍ୟତୀତ ଭିତର ଛଅ ମେକାପ ସେବକ ହିସାବରେ ରତ୍ନ ସିଂହାସନରେ ଉପସ୍ଥିତ ରହିବା ଏହା ପ୍ରକୃତରେ ଏକ ଅତ୍ୟନ୍ତ ବିରଳ ସେବା ଅଟେ। ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ଶ୍ରୀ ମଦନମୋହନଙ୍କୁ ବନ୍ଦାପନା କରିବା, ଧରଣା ଛଅରେ ପରମେଶ୍ୱରଙ୍କୁ ଧରଣା ଅର୍ପଣ କରିବା, ସେହିଦିନ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ୀ ବାନ୍ଧନ୍ତି। ଏହା ବ୍ୟତୀତ ରାଜା ମହାରାଜା ସନ୍ଥ ମହନ୍ତ ତଢ଼ାଉ ଓ ଦେଉଳକରଣ ଆଦିଙ୍କୁ ମହାନାୟକ ଶାଢ଼ୀ ବାନ୍ଧନ୍ତି। ସେଥି କାରଣରୁ ଭିତର ଛଙ୍କର ଏହା କେବଳ ଏକାଏକ ଦାୟିତ୍ୱ, ସେଥିପାଇଁ ଏକାଏକ ସେବା। ବର୍ଷର ମହାପ୍ରଭୁଙ୍କର ବିଭିନ୍ନ ଯାନୀ ଯାତ୍ରା ଉପଯାତ୍ରା ପର୍ବପର୍ବାଣୀ ସବୁ ରହିଛି। ଏ ସମସ୍ତ ଯାନୀ ଯାତ୍ରା ପର୍ବପର୍ବାଣୀରେ ବିଶେଷ ବନ୍ଦାପନା ଆଳତି ପ୍ରସାଦ ଲାଗି ଇତ୍ୟାଦି ଭିତରଛ ମୁଦୁଲି ମହାଜନ ହିସାବରେ ସେ କାମ କରିଥାନ୍ତି। ଏହି ସେବକ ସମସ୍ତ ବିଜେରେ ଜଳ ଲାଗି ଚନ୍ଦନ ଚକଡ଼ାରେ ଚାପକୁ ବିଜେ ହେବା ପୂର୍ବରୁ 21 ଦିନ ଯାକ ଜଳ ଲାଗି ଲକ୍ଷ୍ମୀଙ୍କୁ ଚାପକୁ ବିଜେ ଜଳ ବିଜେ ଚନ୍ଦନ ବେଶ କରିଥାନ୍ତି।

0: ଭିତରଛୁ ଓ ତଳଛୁ ମହାପାତ୍ରଙ୍କର ସେବା ଅତ୍ୟନ୍ତ ବ୍ୟାପକ। ଭିତରଛୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ପ୍ରତ୍ୟହ ମଙ୍ଗଳ ଆଳତୀ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ପ୍ରଭୁଙ୍କର ବାଡ଼ରେ ଦଣ୍ଡଛତ୍ର ଧରନ୍ତି। ଗୁରୁବାର ଦିନ ଏକାନ୍ତରେ ପ୍ରସାଦ ଲାଗି କରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଭେଟରେ ଦହିପଟି ମଣହି ମଧ୍ୟ କରିଥାନ୍ତି। ଶ୍ରୀକୃଷ୍ଣ ଜନ୍ମରେ ଗୋଦହନ, କୋଳିପିକା ଏବଂ ନିଜେ ନନ୍ଦ ସାଜି ନନ୍ଦୋତ୍ସବ କରିବା ସହିତ ରୁକ୍ମିଣୀ ପରିଣୟରେ କନ୍ୟା ପିତା ରୂପରେ କନ୍ୟାଦାନ, ଚିଟାଉ ମୁଦ ଲାଗି ନୀଳାଦ୍ରି ବିଜେ ପରେ ଗଇଁଠାଳ ଫିଟେଇଥାନ୍ତି। ତେଣୁ ଏହି ସେବା ବାସ୍ତବରେ ଏକ ମହାନ ସେବା। ଗଜପତି ଓ ମହାପ୍ରଭୁଙ୍କ ତରଫେ କାର୍ଯ୍ୟ କରନ୍ତି, ଷାଠିଏ ପୌଟି ଭୋଗର ତତ୍ଵ ନିଅନ୍ତି। ବଡ଼ ଦେଉଳର ବିସ୍ତୃତ ଯାନିଯାତ୍ରାରେ ବଡ଼ ସେବକ ଭାବରେ ସେବା ସୁଯୋଗ ପାଇ ଧନ୍ୟ ହୋଇଛନ୍ତି ଏବଂ ତାଙ୍କରି ଉଦାର ମହାନୁଭବତାରେ ଅସଂଖ୍ୟ ଭକ୍ତଙ୍କର ଅନ୍ତରର ଦୁଃଖ ପ୍ରଭୁଙ୍କୁ ଜଣାଇ ସଭିଙ୍କୁ କୃତ୍ୟକୃତ୍ୟ କରୁଛନ୍ତି।
1: ଭିତର୍ଛ ସେବା ଭଳି ତଳିଛ ସେବା ମଧ୍ୟ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ଏହି ସେବକଙ୍କର କେବଳ ବଡ଼ ପୁଅ ହିଁ ଶାଢ଼ୀ ବନ୍ଧେଇ ପାରିବ, ସେ ତଳିଛ ସେବା କରିପାରିବ, ଆଉ କେହି ବନ୍ଧେଇ ପାରିବେ ନାହିଁ। ଏ ସେବକ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆସି ଆଳତୀ କରନ୍ତି। ରାତି ପହୁଡ଼ ପରେ ଭିତର ସୋଧ ହେବା ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇ ମୁଦ ଦେଲେ ତଳୁଛ ସେବକ ତାହା ଉପରେ ଛାପା ବା ସିଲ୍ ଦିଅନ୍ତି। ପ୍ରତିଦିନ ସେଇଭଳି ପ୍ରକାର ସିଲ୍ ଦିଆଯାଏ। ଅମଣିଆ ପରୀକ୍ଷା ହିସାବରେ ମଧ୍ୟ ତଳିଛ ସେବକଙ୍କର ବି କାର୍ଯ୍ୟ ଅଛି। ଅମଣିଆ ପରୀକ୍ଷା ଭାବେ ରୋଷ ଧୋପଖାଳ ବା ପ୍ରତିଦିନ ପରିଷ୍କାର ହୋଇ ଚୂନ ପାଣି ପଡ଼ିବା ପରେ ପୂଜାପଣ୍ଡାଙ୍କୁ ରୋଷ ହୋମ କରିବା ପାଇଁ ରୋଷ ପାଇକ ଓ ମହାସ୍ୱାରଙ୍କୁ କହନ୍ତି। ରୋଷ ଭିତରକୁ ଅମଣିଆ ପଦାର୍ଥର ଶୁଦ୍ଧତାର ଦାୟିତ୍ୱ ତଳିଛ କର। ଭୋଗ ସମୟରେ ଅଣସର ପିଣ୍ଡରେ ଚାମର ସେବା କରିବା, ଘଣ୍ଟ ଛତା ଭୋଗ, ବେତ ଓ ନିର୍ଦ୍ଦିଷ୍ଟ ଜଳ ବିଜେମାନଙ୍କରେ ପଧାନୀ ସହିତ ହାତପଟ ହୋଇ ପଟୁଆର କରି ଆଗେ ଆଗେ ସେ ଆସନ୍ତି। ସାତପୁରୀ ଅମାସ୍ୟା ଦିନ ତାର ଠିକ୍ ପୂର୍ବ ଦିନ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀକୁ ଦିଅନ୍ତି। ସେବକମାନେ ଶାଢ଼ୀ ବନ୍ଧା ହେଲେ ଅନୁମତି ଦିଅନ୍ତି ଏବଂ ଅଧରପଣା ସମୟରେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି ଠିଆ ହୁଅନ୍ତି।

ଶ୍ରୀମନ୍ଦିରର ପ୍ରାତଃକାଳର ଦୁଆର ଫିଟା ନୀତି ସମାପ୍ତ ହେବା ପରେ ଭିତରଛ ମହାପାତ୍ର ଭିତର ତନଖି କରନ୍ତି ଏବଂ ତାପରେ ତାଙ୍କ ସହିତ ଅନ୍ୟ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କରନ୍ତି। ସେଜଘର ମେକଅପ୍ ଖଟ ବିଜେ କରାଇ ସେଜଘରକୁ ନେଲା ପରେ ଗମ୍ଭୀରାର ସମ୍ମୁଖ ଓ ଦକ୍ଷିଣ ଦ୍ୱାର ଖୋଲା ହୁଏ। ମଣିମା ମଣିମା ଶବ୍ଦରେ ଗଗନ ପବନ ମୁଖରିତ ହୋଇଉଠେ। ଏହାପରେ ପ୍ରହରୀମାନେ ମନ୍ଦିରର ଚତୁର୍ଦ୍ୱାର ଖୋଲିଦିଅନ୍ତି। ଏହି ସମୟରେ ଜଗନ୍ନାଥ ପୂର୍ବରାତ୍ରିର ବଡ଼ସିଂହାର ବେଶରେ ଥାଆନ୍ତି। ହାତରେ ସୁନା ବୈଠା ନେଇ ଭଣ୍ଡାର ମେକଅପ୍ ଠାକୁରମାନଙ୍କ ଶ୍ରୀଅଙ୍ଗ ମଣନ୍ତି। ପରେ ପରେ କର୍ପୂର ଆଳତି, ଦୀପ ଆଳତି ଓ ଶେଷରେ ପିଠଉ ଆଳତି କରାଯାଏ। ଏହି ସମୟରେ ଭକ୍ତମାନେ ଗରୁଡ଼ ପଛରେ ରହି ଗୀତଗୋବିନ୍ଦ ଗାନ କରିଥାନ୍ତି। ଦିନକ ଭିତରେ ଶ୍ରୀଜଗନ୍ନାଥଙ୍କ ପାଖରେ ଆଳତି ତିନିଥର ହୋଇଥାଏ। ପ୍ରଥମେ ମଙ୍ଗଳ ଆଳତି, ତାପରେ ସନ୍ଧ୍ୟା ଆଳତି ଏବଂ ଶେଷରେ ବଡ଼ସିଂହାର ଆଳତି। ସନ୍ଧ୍ୟା ଆଳତି ଓ ବଡ଼ସିଂହାର ଆଳତି ସମୟରେ ପିଠଉ ଆଳତି ହୁଏ ନାହିଁ, କେବଳ କର୍ପୂର ଆଳତି ଓ ଦୀପ ଆଳତି ହୁଏ। ଦହି ଓ ଚାଉଳ ଛଟାଣ ମିଶି ଏହି ପିଠଉ ଆଳତି ପ୍ରସ୍ତୁତ ହୁଏ। ପୁଷ୍ପାଳକ ଏହି ଆଳତି କରନ୍ତି। ଅନ୍ୟ ଆଳତିଗୁଡ଼ିକ ପୂଜାପଣ୍ଡାଙ୍କ ଦ୍ୱାରା ସମାପନ ହୁଏ। କାର୍ତ୍ତିକ ମାସରେ ଓ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତି ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ହୁଏ। ଧନୁ ସଂକ୍ରାନ୍ତି ଠାରୁ ଲକ୍ଷ୍ମୀ ବାପଘରକୁ ଚାଲିଯାଆନ୍ତି। ସେହିଦିନଠାରୁ ମନ୍ଦିରରେ ପହିଲି ଭୋଗ ହୁଏ। ଅଣସର ବେଳେ ମଙ୍ଗଳ ଆଳତି ପୂର୍ବରୁ ଗୀତ ବା ବାଜଣା ହୁଏ ନାହିଁ। ଏହି ଆଳତି ସମୟରେ ମନ୍ଦିରର ମନୋଜ୍ଞ ପରିବେଶ, ଆଳତି ଓ ତୁଳସୀ ସେବନ ଯେକୌଣସି ଭକ୍ତର ମନକୁ ପ୍ରଭାବିତ କରିଦିଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ଶ୍ରୋତାମାନଙ୍କୁ କହି ରଖୁଛୁ, ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ବାଣା ପରାଜୟ। ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: Work from home, high salary, matra gutiye click re,
4: are wa
5: hostila
6: ajana links upare click karantu nahi, RBI kahe
7: sachetana huantu satark ruhantu।
1: shrota bandhu apan mane tune karichanti 103.4 fm akashvani puri। bartaman prachar karuchu ketudi hindi chalachitra ra gita। ଆଜକା ଗୁଣ୍ଡାରାଜ ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଚଳଚ୍ଚିତ୍ର ଆ ଅପ୍ ଲୋଡ଼ ଚାଲେ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧା ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧା ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଚ୍ଚ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ମା ତୁହି ସା ଭରସା ଚଳଚ୍ଚିତ୍ରରୁ ପ୍ରଥମ ଗୀତଟିକୁ ଗାଇଛନ୍ତି ମାନସୀ ପାତ୍ର ଏବଂ ସାଥୀ।

ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଆମ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧା ପଡ଼ୱାଲ, ଚଳଚ୍ଚିତ୍ର ଜନନୀ।

ତେବେ ଶ୍ରୋତାବନ୍ଧୁ, ମଣିଷର ସ୍ଥାୟୀ ସମ୍ପର୍କ କେବଳ ରୂପ ଓ ଧନରେ ନୁହେଁ, ବରଂ ସ୍ନେହ, ସମ୍ମାନ ଓ ବିଶ୍ୱାସରେ ଗଢ଼ି ଉଠେ। ସେଥିପାଇଁ ପ୍ରେମଠାରୁ ସ୍ନେହକୁ ଅଧିକ ଗୁରୁତ୍ୱ ଦିଅନ୍ତୁ।

ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆସନ୍ତୁ ଶୁଣି ନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ, ଚଳଚ୍ଚିତ୍ର ହମରାଜ।

ଶ୍ରୋତାବନ୍ଧୁ, ଜୁଲାଇ ମାସ 11 ତାରିଖରେ ଆମେ ପାଳନ କରିବାକୁ ଯାଉଛେ ବିଶ୍ୱ ଜନସଂଖ୍ୟା ଦିବସ। ବଢ଼ୁଥିବା ଜନସଂଖ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ପରିବାର ନିୟୋଜନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଲିଙ୍ଗ ସମାନତା ଉପରେ ଗୁରୁତ୍ୱ ଦେବା। ବିଶ୍ୱ ଜନସଂଖ୍ୟା ଦିବସ ଆମକୁ ମନେ ପକାଇଦିଏ ଯେ ସନ୍ତୁଳିତ ଜନସଂଖ୍ୟା ହିଁ ଦେଶର ବିକାଶର ଚାବିକାଠି। ତେଣୁ କୁହାଯାଏ, ଛୋଟ ପରିବାର ସୁଖୀ ପରିବାର। ଜନସଂଖ୍ୟା ନିୟନ୍ତ୍ରଣ କର, ଦେଶର ଉନ୍ନତି କର।

ଏବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଚଳଚ୍ଚିତ୍ର ହମ୍ ହୋ କେ ଆପ୍କେ। ଏଥିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗ୍ନିକ।

ଶ୍ରୋତା ବନ୍ଧୁ, ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଆମର

କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏବେ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଦତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର ଦିଲୱାଲେ।

ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ସୋନୁ ନିଗମ, କ୍ଷମା କରିବେ କୁମାର ସାନୁ, ଚଳଚ୍ଚିତ୍ର ପ୍ୟାର ତୋ ହୋନା ହି ଥା।

ଘରର ଝିଅଟିଏ ପାଠ ପଢ଼େ ସେ କେବଳ ବହି ପଢ଼େ ନାହିଁ, ବରଂ ଦୁନିଆକୁ ବୁଝେ। ସେ ନିଜର କ୍ୟାରିୟର, ନିଜର ଭବିଷ୍ୟତ ବିଷୟରେ ସଚେତନ ହୁଏ। ଶିକ୍ଷା ଯୋଗୁଁ ଆଜି ବାଲ୍ୟ ବିବାହ ବହୁ ମାତ୍ରାରେ କମିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ ଅନୁସାରେ ଯେଉଁ ମହିଳାମାନେ ଆଦୌ ସ୍କୁଲ ଯାଇନାହାନ୍ତି ସେମାନଙ୍କର ହାରାହାରି 3-4 ପିଲା ଥାନ୍ତି, କିନ୍ତୁ ଯେଉଁ ମହିଳାମାନେ ପାଠ ପଢ଼ିଛନ୍ତି ସେମାନଙ୍କର ହାରାହାରି ପିଲା ମାତ୍ର 2 ଭିତରେ ସୀମିତ ରହୁଛି। ମାଆମାନେ ନିଜ ଗୋଡ଼ରେ ଠିଆ ହେବା ଦ୍ୱାରା ପରିବାରରେ ସେମାନଙ୍କର ମାନ ସମ୍ମାନ ବହୁତ ବଢ଼ିଯାଏ। ମହିଳାମାନେ ପିଲାଙ୍କ ସଂଖ୍ୟା ଅପେକ୍ଷା ପିଲାଙ୍କ ଭବିଷ୍ୟତ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଆମ ସମାଜରେ ଆଉ ଏକ ପୁରୁଣା ମାନସିକତା ରହିଛି, ପୁତ୍ର ସନ୍ତାନର ମୋହ। ଅନେକ ପରିବାରରେ ଭାବନ୍ତି ଯେ ପୁଅ ନହେଲେ ବଂଶ ରକ୍ଷା ହେବନି, ବୃଦ୍ଧାବସ୍ଥାରେ କିଏ ବା ସାହାରା ହେବ। ଏହି ଚିନ୍ତାଧାରା ଯୋଗୁଁ ଲୋକେ ଗୋଟିଏ ପରେ ଗୋଟିଏ ଝିଅ ହେଲେ ମଧ୍ୟ ପୁଅ ଆଶାରେ ପିଲା ଜନ୍ମ କରିଚାଲନ୍ତି, ଯାହାଦ୍ୱାରା ଅଜାଣତରେ ପରିବାରର ଆକାର ବଡ଼ ହୋଇଯାଏ। କିନ୍ତୁ ଆଜି ଯେତେବେଳେ ମହିଳାମାନେ ସଶକ୍ତ ହେଉଛନ୍ତି, ଶିକ୍ଷା, ଖେଳକୁଦ, ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ପୁଅମାନଙ୍କ ସହ ସମାନ ସଫଳତା ପାଉଛନ୍ତି, ସେତେବେଳେ ଲୋକଙ୍କ ଆଖି ଖୋଲୁଛି। ଯେଉଁଠି ଗୋଟିଏ କିମ୍ବା 2 ଝିଅ ଯଦି ବି ହେଇଯାଉଛି, ହସି ହସି ପରିବାର ନିୟୋଜନ ଅପରେସନ୍ କରିଦେଉଛନ୍ତି, କାରଣ ସେମାନେ ଜାଣିଯାଇଛନ୍ତି ସେମାନଙ୍କ ଝିଅ ପୁଅଠାରୁ କୌଣସି ଗୁଣରେ କମ୍ ନୁହଁ। ମହିଳାଙ୍କ ସଫଳତା ହିଁ ସମାଜରୁ ପୁତ୍ର ସନ୍ତାନର ଏହି ଅନ୍ଧବିଶ୍ୱାସକୁ ଦୂର କରୁଛି, ଯାହା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଅତି ଜରୁରୀ। ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରିବାର ନିୟୋଜନ କେବଳ ଜଣେ ମହିଳାର ଦାୟିତ୍ୱ ନୁହେଁ, ଏଥିରେ ପରିବାରର ପୁରୁଷ ସଦସ୍ୟ ବା ସ୍ୱାମୀମାନଙ୍କର ସହଯୋଗ ସବୁଠାରୁ ବଡ଼ ପ୍ରେରଣା। ଯେତେବେଳେ ସ୍ୱାମୀ ଜଣକ ନିଜ ସ୍ତ୍ରୀର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବ, ସେତେବେଳେ ଯାଇ ପରିବାର ହସି ଉଠିବ। ଛୋଟ ପରିବାର ସୁଖୀ ପରିବାର, ଏହା ଯେ କେବଳ ଏକ ସ୍ଲୋଗାନ ତା ନୁହେଁ, ବରଂ ଆମ ଭାରତର ବିକାଶ କ୍ଷେତ୍ରରେ ଆଗେଇ ଯିବାର ଏକ ନୂତନ ପ୍ରୟାସ। ସମାଜରେ ପ୍ରାୟତଃ ଏକ ଭୁଲ ଧାରଣା ରହିଛି ଯେ ପରିବାର ନିୟୋଜନ କେବଳ ସରକାରୀ ଯୋଜନା କିମ୍ବା ଆଇନ ଦ୍ୱାରା ହିଁ ସମ୍ଭବ, କିନ୍ତୁ ପ୍ରକୃତ ସତ୍ୟ ହେଉଛି ଜଣେ ମହିଳାର ସଶକ୍ତିକରଣ ହିଁ ଜନସଂଖ୍ୟା ନିୟନ୍ତ୍ରଣର ସବୁଠାରୁ ବଡ଼ ସମାଧାନ। ତଥ୍ୟ କହେ, ଯେଉଁ ରାଜ୍ୟ କିମ୍ବା ସମାଜରେ ମହିଳାମାନଙ୍କ ସାକ୍ଷରତା ହାର ଅଧିକ, ସେଠାରେ ଜନସଂଖ୍ୟା ବୃଦ୍ଧି ହାର ସ୍ୱାଭାବିକ ଭାବେ କମ୍। ଶିକ୍ଷିତ ନାରୀ ନିଜ ପରିବାର ଓ ପିଲାଙ୍କ ଭବିଷ୍ୟତ ପାଇଁ ସଠିକ୍ ନିଷ୍ପତ୍ତି ନେଇପାରେ। ଯେତେବେଳେ ଜଣେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରୋଜଗାରକ୍ଷମ ହୁଏ, ପରିବାରରେ ତାର ଗୁରୁତ୍ୱ ବଢ଼ିଥାଏ। ପିଲା କେବେ ଓ କେତୋଟି ହେବେ ସେଥିମଧ୍ୟରେ ତାର ମତାମତକୁ ମଧ୍ୟ ସମ୍ମାନ ମିଳିଥାଏ। ଅର୍ଥାତ୍ ଜଣେ ନାରୀର ଶିକ୍ଷା ହିଁ ଜନସଂଖ୍ୟା ନିୟନ୍ତ୍ରଣର ସବୁଠାରୁ ବଡ଼ ହତିଆର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ, 2 ସନ୍ତାନ ମଧ୍ୟରେ ଅତି କମ୍ରେ 3 ବ୍ୟବଧାନ ରହିବା ନିହାତି ଜରୁରୀ। ଯଦି ଜଣେ ମା ଏହା ପାଳନ କରନ୍ତି, ତେବେ ଶିଶୁ ମୃତ୍ୟୁହାର ପ୍ରାୟ 30% କମିଯାଇଥାଏ। ଶିକ୍ଷା ଦ୍ୱାରା ମହିଳାମାନେ ବିବାହର ସଠିକ୍ ବୟସ ଏବଂ ପରିବାର ନିୟୋଜନର ସୁବିଧା ବିଷୟରେ ସହଜରେ ନିଷ୍ପତ୍ତି ନେଇପାରନ୍ତି। ଆତ୍ମନିର୍ଭରଶୀଳ ମହିଳାମାନେ ଗ୍ରାମାଞ୍ଚଳରେ ପ୍ରାୟ 90% ଅଧିକ ପରିବାର ନିୟୋଜନ ସଚେତନତା ମହିଳାମାନଙ୍କ ଦ୍ୱାରା ହିଁ ହୋଇଥାଏ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଏଏନ୍ଏମ୍ ଦିଦିଙ୍କ ଦ୍ୱାରା। ସେମାନେ ଘରକୁ ଘର ବୁଲି ସାଧାରଣ ମହିଳାମାନଙ୍କୁ ଗର୍ଭନିରୋଧ ବଟିକା, ଅସ୍ଥାୟୀ ପଦ୍ଧତି ଏବଂ ସରକାରୀ ମାଗଣା ସୁବିଧା ବିଷୟରେ ବୁଝାଇବାରେ ସବୁଠାରୁ ବଡ଼ ମାଧ୍ୟମ ସାଜିଥାନ୍ତି। ଅନେକ ଜାଗାରେ ମଧ୍ୟ ଦେଖାଯାଏ ପୁଅ ଆଶାରେ ପରିବାରର ସଦସ୍ୟ ସଂଖ୍ୟା ବଢ଼ି ଚାଲିଥାଏ, କିନ୍ତୁ ଆଜିର ସଚେତନ ମାଆମାନେ ଝିଅକୁ ପୁଅ ସହ ସମାନ ଭାବୁଛନ୍ତି। ସେମାନେ ସଚେତନ ହେବା ଫଳରେ ଗୋଟିଏ କିମ୍ବା 2 ଝିଅ ଥିଲେ ମଧ୍ୟ ପରିବାର ସମ୍ପୂର୍ଣ୍ଣ, ଏହି ମାନସିକତାରେ ସମାଜରେ ବଢ଼ିବାରେ ଲାଗିଛି, ଯାହା ଜନସଂଖ୍ୟା ନିୟନ୍ତ୍ରଣର ଏକ ବଡ଼ କାରଣ। ଜନସଂଖ୍ୟା ସନ୍ତୁଳନ ପାଇଁ ନାରୀର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସମ୍ମାନ ସବୁଠାରୁ ଜରୁରୀ। ଜଣେ ମହିଳା ଶିକ୍ଷିତ ଏବଂ ସଚେତନ ହେଲେ ସମ୍ପୂର୍ଣ୍ଣ ପରିବାର ତଥା ଦେଶ ସଚେତନ ହୋଇଥାଏ। ତେଣୁ କୁହାଯାଏ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଜଣେ ମହିଳା ସଚେତନ ଏବଂ ସଶକ୍ତ ହୁଅନ୍ତି, ସେତେବେଳେ ପରିବାର ତଥା ଦେଶର ଜନସଂଖ୍ୟା ସ୍ୱତଃ ନିୟନ୍ତ୍ରିତ ହୋଇଥାଏ। ଜନସଂଖ୍ୟା ବିସ୍ଫୋରଣ ଦ୍ୱାରା ସରକାରୀ ଡାକ୍ତରଖାନାଗୁଡ଼ିକରେ ଅବା ସରକାରୀ ବ୍ୟବସ୍ଥାରେ ମଧ୍ୟ ଅନେକ ଚାପ ପଡ଼ିଥାଏ। ଯେଉଁ ଘରେ ଜନସଂଖ୍ୟା ଯେତେ ଅଧିକା, ସେହି ଘରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସେତେ ଅନୁନ୍ନତ ବୋଲି ଧରିପାରିବା। ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ମାସ 11 ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଜନସାଧାରଣମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ସଚେତନ କରାଇବା। ଛୋଟ ପରିବାର ସୁଖୀ ପରିବାର, ସେ ସ୍ଲୋଗାନଟିକୁ

0: ଅତି ଦୃଢ଼ ଭାବରେ ବୁଝାଇବା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ହେବା ଦ୍ୱାରା ସେମାନଙ୍କର କି ସୁବିଧା ସବୁ ହୋଇଥାଏ ସେସବୁ ବିଷୟରେ ବୁଝାଇବା। ବଢ଼ୁଥିବା ଜନସଂଖ୍ୟାକୁ ଗୋଟିଏ ମହିଳା କିଭଳି ଭାବେ ନିୟନ୍ତ୍ରଣ କରିପାରିବ ବା ମହିଳାଟିଏର କ'ଣ ସବୁ ଥାଏ ଦାୟିତ୍ୱ, ଦୁଇଟି ପିଲା କରିବା ମଧ୍ୟରେ କେତେ ବର୍ଷର ବିରତି ରହିବା ଉଚିତ, ଏସବୁ ବିଷୟରେ ଆମକୁ ଆଜି ଜଣାଇବେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ ପୁରସ୍କାରରେ ସମ୍ମାନିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ମ୍ୟାଡମ୍। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ ଜଣାଇବା ଏବଂ ମ୍ୟାଡମ୍ଙ୍କ ଠାରୁ ପଚାରି ବୁଝିବା ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସରକାରୀ କ୍ଷେତ୍ରରେ କ'ଣ ସବୁ ସୁବିଧା ସହଯୋଗ ରହିଛି ଏବଂ ମହିଳାମାନେ କିଭଳି ଜନସଂଖ୍ୟା ନିୟନ୍ତ୍ରଣର ଏକ ମାଧ୍ୟମ ସାଜିପାରିବେ।
1: ନମସ୍କାର ମ୍ୟାଡମ୍, ଆମ କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ସ୍ୱାଗତ।
2: ନମସ୍କାର।
1: ତେବେ ଆପଣ ତ ଦୀର୍ଘ ଦିନ ଧରି ଗ୍ରାମାଞ୍ଚଳରେ ମା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କାମ କରୁଛନ୍ତି, ତ ଆପଣଙ୍କ ନଜରରେ ଏକ ସୀମିତ ବା ଛୋଟ ପରିବାର ଗୋଟେ ସୁସ୍ଥ ସମାଜ ପାଇଁ କେତେ ଜରୁରୀ?
2: ବହୁତ ଭଲ ପ୍ରଶ୍ନଟି ପଚାରିଲେ। ବହୁତ ଜରୁରୀ ଗୋଟେ ଛୋଟ ପରିବାର। ଛୋଟ ପରିବାର ହେଉଛି ସୁସ୍ଥ ସୁଖୀ ଏବଂ ସମୃଦ୍ଧ ସମାଜର ମୂଳଦୁଆର। ପରିବାରରେ କମ୍ ସଦସ୍ୟ ଥିଲେ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ଭଲ ଯତ୍ନ ନେଇ ହୁଏ, ପିଲାମାନଙ୍କୁ ମଧ୍ୟ ଭଲ ପୋଷଣ, ଭଲ ଶିକ୍ଷା ଏବଂ ସ୍ନେହ ମିଳେ। ଏହାଦ୍ୱାରା ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ ଏବଂ ସମାଜର ସାମଗ୍ରିକ ବିକାଶ ମଧ୍ୟ ହୋଇଥାଏ।
1: ମ୍ୟାଡାମ, ଅନେକ ସମୟରେ ଦେଖାଯାଏ ଯେ ମାନେ ପିଲାମାନଙ୍କ ଭିତରେ ଦୁଇଟି ପିଲା ଭିତରେ ଅନ୍ତର ଖୁବ କମ ଥାଏ ବା ତା ପରେ ପରେ ପିଲା ହୋଇଯାନ୍ତି, ତେବେ ଏ ଦ୍ୱାରା ମାର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ, ତେବେ ଦୁଇଟି ପିଲା ଭିତରେ ଅନ୍ତର ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ଆଉ ଏଥିପାଇଁ ଆପଣ ମା ମାନଙ୍କୁ କଣ ପରାମର୍ଶ ଦେବେ?
2: ନିଶ୍ଚିତ ଭାବରେ ଦୁଇ ସନ୍ତାନ ମଧ୍ୟରେ ଅନ୍ତର ରଖିବା ନିହାତି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଅନ୍ତର ନ ରଖିଲେ ଆମେ ଗୋଟେ ସୁସ୍ଥ ମା ପାଇପାରିବାନି କି ଗୋଟେ ସୁସ୍ଥ ଛୁଆ ମଧ୍ୟ ପାଇପାରିବାନି। ତେଣୁକରି ଦୁଇଟି ସନ୍ତାନ ମଧ୍ୟରେ ଗର୍ଭଧାରଣ ମଧ୍ୟରେ ଅତି କମ୍ରେ ଆମେ 3 ବର୍ଷ ବ୍ୟବଧାନ ରଖିବା ଉଚିତ। ଯେମିତି ଗୋଟେ ଗୋଟେ ସନ୍ତାନ ହୋଇଛି ଆଉ ଗୋଟେ ସନ୍ତାନ ହେବା ପୂର୍ବରୁ 3 ବର୍ଷ ବ୍ୟବଧାନ ରଖିବା, ସେମିତି ଗୋଟେ ନୂଆ ବିବାହିତ ଦମ୍ପତି ତାଙ୍କ ମଧ୍ୟରେ ମଧ୍ୟ 2 ବର୍ଷ ବ୍ୟବଧାନ ରଖିବା ଉଚିତ, କାରଣ ସେ ନୂଆ ନୂଆ ସଂସାର ଭିତରେ ପାଦ ଦେଇଥାଏ, ସେ ଶାରୀରିକ ମାନସିକ ସ୍ତରରେ ସଂସାର ବିଷୟରେ ଏତେ ଧ୍ୟାନ ନଥାଏ, ତେଣୁକରି ସେ ହଡ଼ବଡ଼ ହେଇଯାଏ। ତେଣୁକରି ଆମର ସରକାରଙ୍କ ତରଫରୁ ଗୋଟେ ନୟନବୀନ କିଟ୍ ମଧ୍ୟ ମାଧ୍ୟମରେ ତାଙ୍କୁ ଦେଇକିନା ତାଙ୍କୁ ବୁଝେଇକି ଆମେ ସେତେ ବିବାହର 2 ବର୍ଷ ଆଉ 2 ସନ୍ତାନ ମଧ୍ୟରେ 3 ବର୍ଷ ବ୍ୟବଧାନ ଆମେ ନିହାତି ଭାବରେ ରଖୁଛୁ। ଏହା ବହୁତ ଉଭୟଙ୍କ ପାଇଁ ଲାଭଦାୟକ, ଏହାଦ୍ୱାରା ମାଙ୍କର ଶରୀର ପୁନର୍ବାର ସୁସ୍ଥ ହେବାକୁ ସମୟ ପାଏ ଏବଂ ପରବର୍ତ୍ତୀ ଶିଶୁ ସୁସ୍ଥ ଭାବରେ ଜନ୍ମ ନେବାର ସମ୍ଭାବନା ମଧ୍ୟ ବହୁତ ବଢେ। ତେଣୁ ନବଦମ୍ପତି ମାନେ ଡାକ୍ତରଙ୍କର, ଆଶାକର୍ମୀଙ୍କର ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ନେଇ ଉପଯୁକ୍ତ ପରିବାର ନିୟୋଜନ ପଦ୍ଧତି ବାଛି ନେଲେ ବହୁତ ଭଲ ହୁଅନ୍ତା, ହେବା ମଧ୍ୟ ଉଚିତ।
1: ବିଲକୁଲ ଠିକ କଥା କହିଲେ। ତେବେ ଛୋଟ ପରିବାର ହେଲେ ଶିଶୁର ଯତ୍ନ ଆଉ ପୋଷଣ ଭଲ ଭାବେ ନିଆଯାଇ ପାରେ କି ବା ଏହାଦ୍ୱାରା ଅପପୁଷ୍ଟି କେମିତି କମିଥାଏ?
2: ନିଶ୍ଚିତ ଭାବରେ ଛୋଟ ପରିବାରରେ ଗୋଟିଏ ଛୁଆର ଗୋଟେ ମାର ବହୁତ ବଢିଆ ଯତ୍ନ ନେଇ ହୁଏ ଆଉ ବହୁତ ଲାଭଦାୟକ, ଆଉ ଆମର ମାତୃତ୍ୱର ଶିଶୁ ମୃତ୍ୟୁହାର ମଧ୍ୟ କମେ। ଛୋଟ ପରିବାରରେ ପ୍ରତ୍ୟେକ ଶିଶୁ ପାଇଁ ପର୍ଯ୍ୟାପ୍ତ ସମୟ, ପୌଷ୍ଟିକ ଖାଦ୍ୟ ଏବଂ ଚିକିତ୍ସା ସୁବିଧା ଯୋଗାଇବାର ସହଜ ହୋଇଥାଏ, ଏଥିରୁ ଅପପୁଷ୍ଟି ମଧ୍ୟ କମିଥାଏ, ଶିଶୁର ଶାରୀରିକ ଓ ମାନସିକ ବିକାଶ ମଧ୍ୟ ଭଲ ଭାବରେ ହୁଏ ଏବଂ ସେ ଭବିଷ୍ୟତରେ ଗୋଟେ ସୁସ୍ଥ ନାଗରିକ ଭାବରେ ଗଢି ଉଠେ।
1: ତେବେ ଆମ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଶ୍ରୋତାମାନଙ୍କୁ ଟିକେ ବୁଝାଇ କୁହନ୍ତୁ କି କମ୍ ପିଲା ଥିବା ପରିବାରରେ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ଗଠନ ବଡ଼ ପରିବାର ତୁଳନାରେ କେମିତି ସହଜ ହୋଇଥାଏ?
2: ବହୁତ ଭଲ ଭାବରେ ଆଉ ବହୁତ ସହଜ ହୋଇଥାଏ, କାହିଁକି ନା ପିଲା ସଂଖ୍ୟା କମ୍ ଥିଲେ ପରିବାରର ପ୍ରତ୍ୟେକ ପିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା, ବିକାଶ ଏବଂ ଭବିଷ୍ୟତ ଗଠନ ପାଇଁ ମଧ୍ୟ ଅଧିକ ଧ୍ୟାନ ଥାଏ ଓ ଅର୍ଥ ବ୍ୟୟ କରିପାରିବେ। ଏହାଦ୍ୱାରା ପିଲାମାନେ ଉଚ୍ଚଶିକ୍ଷା ଏବଂ ଭଲ କ୍ୟାରିୟର କରିବାର ବହୁତ ସୁବିଧା ସୁଯୋଗ ପାଇଥାନ୍ତି। ଯଦି ତାର 5 ପିଲା ହେଇଥାନ୍ତା ତାକୁ ଗାଣ୍ଠି ଗୁଣ୍ଠିକି କରିବାକୁ ପଡ଼ିଥାନ୍ତା, ତାର ଆର୍ଥିକ ଅବସ୍ଥା ଏତେ ଭଲ ଯଦି ନଥିବ ସେ ଠିକ ଦେଇପାରିନଥାନ୍ତା। ଯଦି ସେଠି ଗୋଟେ କି 2 ଛୁଆ ହେଲା ସେ ତାର ସବୁ ଭଲ ଭାବରେ ତାର ଶିକ୍ଷା ଦୀକ୍ଷା, ତାର ଲାଳନ ପାଳନ, ପୁଷ୍ଟି ସବୁଥିରେ ମଧ୍ୟ ଭଲ ଭାବରେ ଧ୍ୟାନ ଦେଇ ତାକୁ ପାଳନ କରିଥାଏ, ଯାହାଫଳରେ କି ସେ ବହୁତ ଉନ୍ନତମାନର ଗୋଟେ ଭଲ ନାଗରିକ।

0: ପ୍ରଥମ ଆଗରେ ଛିଡା ହୋଇଥାଏ।
1: ତେ ମ୍ୟାଡାମ, ଜନସଂଖ୍ୟା ବଢିବା ଦ୍ୱାରା ଆମର ସରକାରୀ ଡାକ୍ତରଖାନା, ସ୍ୱାସ୍ଥ୍ୟ କେନ୍ଦ୍ର ବା ଅନ୍ୟାନ୍ୟ ସବୁ ଯେଉଁ ସୁବିଧା ଅଛି ସେ ଉପରେ ଚାପ ପଡୁଛି କି?
0: ବହୁତ ମାତ୍ରାରେ ପଡୁଛି। ଯଦି ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରିତ ହୁଏ ତେବେ ସରକାରୀ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ବହୁତ ଚାପ କମିଯିବ। ଯେହେତୁ ମୁଁ ଜଣେ ସ୍ୱାସ୍ଥ୍ୟର କର୍ମଚାରୀ, ମୁଁ ସେଟା ଭଲ ଭାବରେ ଜାଣିଛି। ଫଳରେ ଯଦି ହସ୍ପିଟାଲ, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଡାକ୍ତରଙ୍କର ସେବା ମଧ୍ୟ ଅଧିକ ସହଜରେ ଏବଂ ଗୁଣାତ୍ମକ ଭାବରେ ସମସ୍ତଙ୍କୁ ମିଳିପାରିବ ଯଦି ଗୋଟେ ଛୋଟ ପରିବାର ହୁଏ।
1: ବିଲକୁଲ ବଢିଆ କଥା କହିଲେ, ଛୋଟ ପରିବାର ହେବା ଦ୍ୱାରା ହିଁ ସବୁ ସୁବିଧା ଆମେ ସୁରୁଖୁରୁରେ ପାଇପାରିବା। ତେବେ ବର୍ତ୍ତମାନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପରିବାର ନିୟୋଜନ ପାଇଁ କେଉଁ କେଉଁ ସବୁ ସହଜ ଓ ମାଗଣା ଉପାୟ ରହିଛି ବା ଉପଲବ୍ଧ ଅଛି ସେ ବିଷୟରେ ଆମ ଶ୍ରୋତାମାନଙ୍କୁ ଟିକେ ଜଣାନ୍ତୁ।
0: ନିଶ୍ଚିତ ଭାବରେ ସରକାରଙ୍କ ତରଫରୁ ଏଇ ଜନସଂଖ୍ୟା ବିସ୍ଫୋରଣକୁ କମେଇବା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ରହିଛି। ଯୋଡ଼ିଏ ପଦ୍ଧତି ରହିଛି, ଗୋଟିଏ ହେଲା ସ୍ଥାୟୀ ପଦ୍ଧତି, ଆଉ ଗୋଟିଏ ହେଲା ଅସ୍ଥାୟୀ ପଦ୍ଧତି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତର ଇଞ୍ଜେକ୍ସନ, ଯୋଉଟା କଣ୍ଟ୍ରାସେପ୍ଟିକ ମାନେ ଡେଭିଜ, ଯୋଉଟା କହିଲେ ଆମର ଇଞ୍ଜେକ୍ଟେବୁଲ କଣ୍ଟ୍ରାସେପ୍ଟିକ, ସେଟା ଗୋଟେ ଏବେ ନୂଆକି ବାହାରିଛି। ଆମର 3 ମାସ ପିରିୟଡ୍ସ ହବାର, 3 ମାସ ପରେ, 3 ମାସ ମାନେ ସେଟା ଲାଷ୍ଟିଂ କରେ। ପିରିୟଡ୍ସ ହେଲା 5 ଦିନ ଠୁ ଦେଇକି ପୁଣି 3 ମାସ ପର୍ଯ୍ୟନ୍ତ, 2 ମାସ ପର୍ଯ୍ୟନ୍ତ ଗୋଟେ ଗୋଟେ ଇଞ୍ଜେକ୍ସନ ଦେଇ ହୁଏ। ତା ସହିତ ଏଟା ହଉଛି ଅସ୍ଥାୟୀ ପଦ୍ଧତି, ଛାଇଆ ଗୋଟେ ୱିକଲି ପିଲ୍ ଆମର ଦିଆହଉଛି। ଆଉ ଗୋଟେ ହେଲା ବଟିକା, ଟାବଲେଟ୍ ମାଧ୍ୟମରେ ମଧ୍ୟ ମାଲେରିଆ ମାଲେରିଆ ଏମିତି କଣ୍ଡୋମ ମଧ୍ୟ ଗୋଟେ ପୁରୁଷ ମଧ୍ୟ ବ୍ୟବହାର କରିପାରିବ। ସେଇଭଳିଆ କପଟି, ଆମର ଆମର 3 ପ୍ରକାର କପଟି ଦିଆହଉଛି, TPIUSD, ISUD ଆଉ PAISUD। TPIUSD କହିଲେ ଯେତେବେଳେ ଡେଲିଭରି ହେଇଯାଉଛି ଗୋଟେ ମା, ତାକୁ 48 ଘଣ୍ଟା ଭିତରେ ଆମେ ତାକୁ TPIUSD ଦଉଛେ। ସେମିତି PAISUD କହିଲେ ଆମର ଯେତେବେଳେ ଗୋଟେ ଅନୁଚ୍ଛେଦ ଆବର୍ଷଣ ହେଇଯାଉଛି ସେତେବେଳେ ମଧ୍ୟ ଆମେ ତାକୁ ସେଇ ପିରିୟଡ ଭିତରେ ଆମେ ତାକୁ ଗୋଟେ PAISUD ଦଉଛେ। ତାପରେ ଆଉ ଗୋଟେ ହେଲା ISUD, ଯେକୌଣସି ସମୟରେ ଗୋଟେ ମହିଳା ଯୋଉ ସନ୍ତାନ ଜନ୍ମକ୍ଷମ ଦମ୍ପତି ସେ ନେଇପାରିବ ପିରିୟଡ 5 ଦିନ। ସେମିତି ସ୍ଥାୟୀ ପଦ୍ଧତି କହିଲେ ଆଉ ଗୋଟେ ହେଲା ଆମର ଇମର୍ଜେନ୍ସି ପିଲ୍, ଯେମିତି ଆମେ ଚାହୁଁଛେ ଆମର ଗୋଟେ ସହବାସ ପରେ ଗୋଟେ ପୁରୁଷ ସ୍ତ୍ରୀ ଇମର୍ଜେନ୍ସି ମାନେ 72 ଘଣ୍ଟା ଭିତରେ ସେ ଗୋଟେ ଇମର୍ଜେନ୍ସି ପିଲ୍ ମଧ୍ୟ ଆମର ଦିଆହଉଛି। ତା ସହିତ ବାହାରେ ମଧ୍ୟ ଅନେକ ଗୁଡ଼ିଏ ମଧ୍ୟ ମିଳୁଛି, କିନ୍ତୁ ସରକାରଙ୍କ ତରଫରୁ ଏତକ ହଉଛି ଆମର ବାସ୍କେଟ ଅଫ୍ ଚଏସ୍ ଭିତରେ ରହିଛି। ଆଉ ସ୍ଥାୟୀ ପଦ୍ଧତି କହିଲେ ଆମର ପୁରୁଷ ବନ୍ଧ୍ୟାକରଣ ଆଉ ସ୍ଥାୟୀ ବନ୍ଧ୍ୟାକରଣ, ଏଇ 2ଟା ମଧ୍ୟ ରହିଛି। ନିଜ ସ୍ୱାସ୍ଥ୍ୟ ଅନୁସାରେ ଯଦି ଉପଯୁକ୍ତ ପଦ୍ଧତି ପାଇଁ ଡାକ୍ତର କିମ୍ବା ଆଶାକର୍ମୀଙ୍କ ପରାମର୍ଶ ନିଅନ୍ତି ତାହେଲେ ବହୁତ ସୁବିଧାଜନକ ମଧ୍ୟ ରହ।
1: ମ୍ୟାଡାମ, ଆପଣ ନିଜ କାମ ପାଇଁ ଲୋକମାନଙ୍କ ପାଖକୁ ଯାଆନ୍ତି, ସେମାନଙ୍କୁ ଅନେକ କଥା ଅନେକ ସମୟରେ ବୁଝେଇଥାନ୍ତି, ତେବେ ଆପଣ ଯେତେବେଳେ ଗାଁକୁ ଯାଉଥିବେ ପରିବାର ନିୟୋଜନ ବିଷୟରେ ମଧ୍ୟ ଲୋକଙ୍କୁ କିଛି ବୁଝାଉଥିବେ,
0: ନିଶ୍ଚିତ ଭାବରେ
1: ଲୋକଙ୍କୁ କିଛି ବୁଝାଉଥିବେ, ତେବେ ସେ ସମୟରେ ଏଇ ପରିବାର ନିୟୋଜନକୁ ନେଇ କିଛି ଭୟ ବା ଭୁଲ ଧାରଣା ଯଦି ଦେଖନ୍ତି ସେମାନଙ୍କୁ କେମିତି ବୁଝାନ୍ତି?
0: ନିଶ୍ଚିତ ଭାବରେ ଗାଁ ଗହଳିରେ, ବିଶେଷ ସହରାଞ୍ଚଳରେ ନୁହଁ, ଗାଁ ଗହଳିରେ ମଧ୍ୟ ଏଇ ଜିନିଷ ଦେଖିବାକୁ ମିଳେ। ଯେହେତୁ ମୁଁ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ, ମାନେ ସବୁଠୁ ମାନେ ଇଣ୍ଟେରିୟର ଏରିଆ ଭିତରେ ମୁଁ ରହୁଛି, ବହୁତ ଭୟ ଭ୍ରାନ୍ତି ତାଙ୍କ ଭିତରେ ରହିଛି, କିନ୍ତୁ ସେଇଟା ମୁଁ ଆରାମସେ ମାନେ ତାଙ୍କର ସବୁ ଭୟ ଗୁଡାକ ଦୂର କରିପାରେ ଆଉ ସେମାନଙ୍କୁ ମଧ୍ୟ ଠିକ ରାସ୍ତାରେ ମଧ୍ୟ ନେଇପାରେ। ସେମାନେ ଉପଯୁକ୍ତ ପଦ୍ଧତି ମଧ୍ୟ ଗ୍ରହଣ କରନ୍ତି। ଅନେକ ଲୋକଙ୍କ ମଧ୍ୟରେ ଏବେ ବି କିଛି ଭୁଲ ଧାରଣା ରହିଛି, ଆମେ ସେମାନଙ୍କୁ ତେଣୁ ସେମାନଙ୍କୁ ଆମେ ବୈଜ୍ଞାନିକ ତଥ୍ୟ, ସଠିକ ପରାମର୍ଶ ଏବଂ ବାସ୍ତବ ଉଦାହରଣ ମାଧ୍ୟମରେ ବୁଝାଉଛୁ ଯେ ପରିବାର ନିୟୋଜନ ପଦ୍ଧତି ସୁରକ୍ଷିତ, ପ୍ରଭାବଶାଳୀ ଏବଂ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ବ୍ୟବହାର କଲେ ଏହା ସମ୍ପୂର୍ଣ୍ଣ ରୂପେ ନିରାପଦ ହୋଇଥାଏ।
1: ତେବେ ପରିବାର ନିୟୋଜନ କଣ କେବଳ ମହିଳାମାନଙ୍କ ଦାୟିତ୍ୱ ନା ଏଥିରେ ପୁରୁଷମାନଙ୍କର ମଧ୍ୟ କିଛି ଭୂମିକା ରହିଛି, ସେ ବିଷୟରେ କଣ କହିବେ?
0: ନିହାତି ଭାବରେ ପୁରୁଷମାନଙ୍କର ବହୁତ ଗୁଡ଼ିଏ ଭୂମିକା ରହିଛି। ଗୋଟିଏ ମୁଦ୍ରାର 2ଟି ପାର୍ଶ୍ୱ, ମହିଳା ଆଉ ପୁରୁଷ, ତେଣୁକରି 2 ଜଣଙ୍କର ମତାମତରେ ହିଁ ଏ ପଦ୍ଧତି ଗ୍ରହଣ କରିବା ଉଚିତ। ଯେମିତି ମହିଳା ପାଇଁ ବହୁତ ଗୁଡ଼ିଏ ରହିଛି, ସେମିତି ପୁରୁଷମାନଙ୍କ ମାଧ୍ୟମରେ ରହିଛି। ପରିବାର ନିୟୋଜନ କେବଳ ମହିଳାମାନଙ୍କର ଦାୟିତ୍ୱ ନୁହେଁ, ଏହା ସ୍ୱାମୀ ସ୍ତ୍ରୀ ଉଭୟଙ୍କର ସମାନ ଦାୟିତ୍ୱ ରହିଛି। ପୁରୁଷମାନେ କଣ୍ଡମ ବ୍ୟବହାର କରିପାରିବେ, ପରିବାର ନିୟୋଜନ ସମ୍ପର୍କିତ ସଠିକ ସିଦ୍ଧାନ୍ତରେ ସହଯୋଗ କରିପାରିବେ ଏବଂ ଆବଶ୍ୟକ ହେଲେ ପୁରୁଷ ନସବନ୍ଦୀ, ଯୋଉଟା ଆମର ଭାସେକ୍ଟୋମୀ ସ୍ଥାୟୀ ପଦ୍ଧତି ଭଳି ସୁରକ୍ଷିତ ପଦ୍ଧତି ମଧ୍ୟ ଆପଣେଇ ପାରିବେ।
1: ତ ମ୍ୟାଡାମ, ଆଜି ତ ଆପଣ ଆମକୁ ଏଇ ପରିବାର ନିୟୋଜନ ମାନେ ବିଷୟରେ ବୁଝେଇଲେ, କେମିତି ଗୋଟେ ଛୋଟ ପରିବାର ସୁଖୀ ପରିବାର ହୋଇପାରିବ, ଜନସଂଖ୍ୟା ବଢିବା ଦ୍ୱାରା କେମିତି ସରକାରୀ

0: ଡାକ୍ତରଖାନା ଉପରେ ମାନେ ଚାପ ପଡୁଛି, ଆଉ କେଉଁ ସବୁ ପଦ୍ଧତି ଦ୍ୱାରା ଆମର ପରିବାର ନିୟନ୍ତ୍ରଣ ହୋଇପାରିବ, ପରିବାର ନିୟୋଜନ ହୋଇପାରିବ, ସେ ବିଷୟରେ ମଧ୍ୟ ବହୁତ ସୁନ୍ଦର ଭାବେ ବୁଝେଇଲେ। ତେବେ ଶେଷରେ ଆମ ମୁକ୍ତ କାର୍ଯ୍ୟକ୍ରମ ଜରିଆରେ ଆମକୁ ଶୁଣୁଥିବା ଅନ୍ୟାନ୍ୟ ଶ୍ରୋତା ଭଉଣୀମାନଙ୍କୁ ବା ନବଦମ୍ପତି ମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
1: କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସନ୍ତାନ ଜନ୍ମକ୍ଷମ ଦମ୍ପତି, କୈଶୋର ସ୍ୱାସ୍ଥ୍ୟରେ ଥିବା ଆମର କିଶୋରୀ କିଶୋରମାନଙ୍କୁ, ସମସ୍ତଙ୍କୁ ମୋର ଏହି ବାର୍ତ୍ତା ରହିବ। ଆଗକୁ ଆସୁଛି ବିଶ୍ୱ ଜନସଂଖ୍ୟା ଦିବସ, ଆସନ୍ତୁ ଏକ ସଚେତନ ଏବଂ ଦାୟିତ୍ୱବାନ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ନେବା। କୌଣସି ଦେଶର ଶକ୍ତି କେବଳ ତାର ଜନସଂଖ୍ୟାରେ ନୁହେଁ, ବରଂ ସୁସ୍ଥ ଶିକ୍ଷିତ ଦକ୍ଷ ଏବଂ ସଚେତନ ନାଗରିକମାନଙ୍କ ମଧ୍ୟରେ ନିହିତ ରହିଛି। ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଖାଦ୍ୟ, ପାଣି, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ରୋଜଗାର, ବାସସ୍ଥାନ ଏବଂ ପରିବେଶ ଉପରେ ଅଧିକ ଚାପ ସୃଷ୍ଟି କରେ। ତେଣୁ ଛୋଟ ପରିବାର ସୁଖୀ ପରିବାର କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ସୁନ୍ଦର ଭବିଷ୍ୟତର ମନ୍ତ୍ର। ପରିବାର ନିୟୋଜନ, ମହିଳା ସଶକ୍ତିକରଣ, ପ୍ରତ୍ୟେକ ଶିଶୁର ଶିକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏକ ସମୃଦ୍ଧ ଭାରତର ଭିତ୍ତି। ଆସନ୍ତୁ ଆମେ ସମସ୍ତେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ଆଗାମୀ ପିଢି ପାଇଁ ଏକ ସୁସ୍ଥ, ସବୁଜ, ସମୃଦ୍ଧ ଏବଂ ସନ୍ତୁଳିତ ସମାଜ ଗଠନ କରିବା। ସଚେତନ ପରିବାର ସମୃଦ୍ଧ ସମାଜ, ନିୟନ୍ତ୍ରିତ ଜନସଂଖ୍ୟା ଉଜ୍ଜଳ ଭାରତର ଆଧାର। ସମସ୍ତ ନବଦଶ ଦମ୍ପତି ଏବଂ ପରିବାରଙ୍କୁ ଅନୁରୋଧ, ପରିବାର ନିୟୋଜନ ଆପଣାନ୍ତୁ, ଦୁଇଟି ସନ୍ତାନ ମଧ୍ୟରେ ଉପଯୁକ୍ତ ବ୍ୟବସ୍ଥା ରଖନ୍ତୁ, ବ୍ୟବଧାନ ରଖନ୍ତୁ ଏବଂ ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧ ପରିବାର ଗଢ଼ନ୍ତୁ। ଏହା ଆମ ସମସ୍ତଙ୍କର ସୁନ୍ଦର ଭବିଷ୍ୟତର ଭିତ୍ତି। ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଆଶାକର୍ମୀ ଏବଂ ଏନ୍ଏମ୍ ଦିଦିଙ୍କ ସହ ପରାମର୍ଶ କରି ସଠିକ୍ ପରିବାର ନିୟୋଜନ ପଦ୍ଧତି ଅଛନ୍ତୁ, ତାହେଲେ ଆମେ ଗୋଟେ ସୁସ୍ଥ ପରିବେଶ ଗଠନ କରିପାରିବା, ଗୋଟେ ସୁସ୍ଥ ନାଗରିକ ଦେଇପାରିବା, ଗୋଟେ ସୁସ୍ଥ ମାଆର ଯତ୍ନ ଠିକରେ ନେଇପାରିବା, ଆଉ ଆମର ଜନସଂଖ୍ୟା ବିସ୍ଫୋରଣକୁ ମଧ୍ୟ ରୋକିପାରିବା। ଜୟ ଜଗନ୍ନାଥ।
0: ବହୁତ ବଢିଆ ବାର୍ତ୍ତା ଦେଲେ, ଆଉ ଯେମିତି ସତ କଥା କହିଲେ, ଛୋଟ ପରିବାର ସୁଖୀ ପରିବାର ଏବଂ ନିଜର ଉପଯୁକ୍ତ ଜ୍ଞାନକୌଶଳ ଧରି ବା ଆମେ ଶିକ୍ଷିତ ହେଲେ, ଗୋଟେ ନାରୀ ସଶକ୍ତ ହେଲେ ସେ ହିଁ ନିଜ ପରିବାରକୁ ନିୟନ୍ତ୍ରଣରେ ରଖିପାରିବ ବା ଜନସଂଖ୍ୟା ବୃଦ୍ଧି ଯେଉଁ ହେଉଛି, ବିସ୍ଫୋରଣ ଘଟୁଛି, ତାକୁ ମଧ୍ୟ ଅଟକାଇ ପାରିବ। ଆପଣ ଆଜି ଆମ ସହିତ ଯୋଡ଼ି ହେଲେ, ଆମକୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ପରିବାର ନିୟନ୍ତ୍ରଣ ବା ଜନସଂଖ୍ୟା ବୃଦ୍ଧି କିପରି କମିପାରିବ ସେ ବିଷୟରେ ଅତି ସୁନ୍ଦର ଭାବେ ବୁଝାଇଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ମ୍ୟାଡମ।

ବର୍ଷା ଋତୁ ଆମ ପାଇଁ ଗରମରୁ ଆଶ୍ୱସ୍ତି ଆଣିଥାଏ ଏବଂ ପିଲାମାନଙ୍କୁ ବର୍ଷାରେ ଭିଜିବା ଖେଳିବା ବହୁତ ପସନ୍ଦ ହୋଇଥାଏ। କିନ୍ତୁ ଏହି ଦିନରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଉଥିବାରୁ ଜୀବାଣୁ ଓ ମଶାକ ବଂଶ ମଧ୍ୟ ବୃଦ୍ଧି ହୁଏ, ଯାହାଦ୍ୱାରା ପିଲାମାନଙ୍କୁ ସର୍ଦ୍ଦି, କାଶ, ଜ୍ୱର ଏବଂ ପେଟ ରୋଗ ଭଳି ସଂକ୍ରମଣ ହେବାର ଭୟ ସବୁଠାରୁ ଅଧିକ ଥାଏ। ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏ ସମୟରେ ସେମାନଙ୍କ ଖାଦ୍ୟପେୟ, ସ୍ୱଚ୍ଛତା ଏବଂ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ, ଯେପରି ସେମାନେ ସୁସ୍ଥ ରହି ଏହି ସୁନ୍ଦର ଋତୁର ଆନନ୍ଦ ନେଇପାରିବେ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଜାଣିବା ବର୍ଷାଦିନେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ କିଛି ଜରୁରୀ ତଥ୍ୟ। ପିଲାମାନଙ୍କୁ ସର୍ବଦା ଫୁଟାଯାଇଥିବା ଉଷୁମ ପାଣି ପିଇବାକୁ ଦିଅନ୍ତୁ, ବାସି ଖାଦ୍ୟ ଦିଅନ୍ତୁ ନାହିଁ, ସବୁବେଳେ ଗରମ ଓ ତାଜା ଖାଦ୍ୟ ଖୁଆନ୍ତୁ। ରାସ୍ତା କଡ଼ର କଟା ଫଳ, ଚାଟ୍ ବା ଖୋଲା ଖାଦ୍ୟ ଆଦୌ ଦିଅନ୍ତୁ ନାହିଁ। ଶାଗ ଓ ପନିପରିବାକୁ ଭଲ ଭାବେ ଗରମ ପାଣିରେ ଧୋଇ ରୋଷେଇ କରନ୍ତୁ। ଖାଇବା ପୂର୍ବରୁ ଓ ବାହାରୁ ଆସିବା ପରେ ହାତ ଭଲ ଭାବେ ସାବୁନରେ ଧୋଇବା ଅଭ୍ୟାସ କରନ୍ତୁ। ପିଲାଙ୍କୁ ସମ୍ପୂର୍ଣ୍ଣ ଶୁଖିଲା ଓ ସୂତା କପଡ଼ାର ପୋଷାକ ପିନ୍ଧାନ୍ତୁ। ପିଲାଙ୍କ ନଖ ଛୋଟ ରଖନ୍ତୁ, ନଚେତ ସେଥିରେ ମଇଳା ଜମି ପେଟ ରୋଗ ହୋଇପାରେ। ତେବେ ଏହି ବର୍ଷା ଦିନେ ମଶା ଓ କୀଟପତଙ୍ଗମାନଙ୍କର ଦୌରାତ୍ମ୍ୟ ମଧ୍ୟ ବଢ଼ିଯାଇଥାଏ, ସେଥିପାଇଁ ପିଲାମାନଙ୍କୁ ସଞ୍ଜବେଳେ ଫୁଲ୍ ପ୍ୟାଣ୍ଟ ଓ ଫୁଲ୍ ସ୍ଲିପ୍ ଜାମା ପିନ୍ଧାନ୍ତୁ। ଶୋଇବା ସମୟରେ ନିଶ୍ଚିନ୍ତ ଭାବେ ମଶାରୀ ଟାଙ୍ଗନ୍ତୁ। ଘର ଚାରିପାଖରେ ଥିବା କୁଣ୍ଡ, ଟାୟାର ବା ଭଙ୍ଗା ଜିନିଷରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଓଦା ଚଟାଣ କିମ୍ବା ପାଣି ଜମିଥିବା ସ୍ଥାନକୁ ପିଲାକୁ ଏକା ଛାଡ଼ନ୍ତୁ ନାହିଁ। ଓଦା ହାତରେ ବିଦ୍ୟୁତ୍ ବୋର୍ଡ ବା ତାର ଛୁଇଁବାକୁ ଦିଅନ୍ତୁ ନାହିଁ। ଏହା ସତ୍ତ୍ୱେ ଯଦି ଜ୍ୱର, ସର୍ଦ୍ଦି କିମ୍ବା ଝାଡ଼ାବାନ୍ତି ହୁଏ ତେବେ ଘରୋଇ ଉପଚାର ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେବେ ଶ୍ରୋତାବନ୍ଧୁ, ଆଜି ତ ପ୍ରାୟ ସମୟ ହୋଇଯାଇଛି କାର୍ଯ୍ୟକ୍ରମଟିକୁ ଶେଷ କରିବା ପାଇଁ। ତେବେ ଶ୍ରୋତା ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ପରିବାର ନିୟନ୍ତ୍ରଣ କରିବାରେ ମହିଳାଙ୍କ ଭୂମିକାକୁ ନେଇ ମଞ୍ଜୁଲତା ମ୍ୟାଡମ୍ଙ୍କ ଠାରୁ ଶୁଣିଥିବା ତଥ୍ୟ ସବୁ ଆପଣଙ୍କ ଦୈନନ୍ଦିନ ଜୀବନରେ ନିହାତି କାର୍ଯ୍ୟରେ ଆସିବ। ତା ସହିତ କାର୍ଯ୍ୟକ୍ରମରେ ଦିଆଯାଇଥିବା ପିଲାମାନଙ୍କର ବର୍ଷା ଦିନେ କିପରି ଯତ୍ନ ନେବେ ସେସବୁ ତଥ୍ୟ ମଧ୍ୟ ଆପଣଙ୍କ କାମରେ ନିହାତି ଆସିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଛି ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ନିଜର ମତାମତ ଆପଣ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ମୁକ୍ତା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ, ପିନ୍ 752001। ରହୁଛି, ନମସ୍କାର।

ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା ଏଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସଂଘମିତ୍ରା ପଟ୍ଟନାୟକ।

0: ఆకాశవాణి సంవాద పఢుచంతి మళయరంజన్ మిశ్ర ముఖ్య సంవాద ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ ଅଧୀକ୍ଷକ ସମ୍ମିଳନୀ ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି ବହୁ ସାଂସ୍କୃତିକ ସମାଜ ମହାସାଗରୀୟ ଶକ୍ତି ସମାନ ମୂଲ୍ୟବୋଧ ଏବଂ ସମଭାବାପନ୍ନ ବିଶ୍ୱ ଦୃଷ୍ଟିକୋଣ ଏହାର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ତାଙ୍କ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ଏକ ମିଳିତ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ବ୍ୟାପକ ହୋଇଛି ଭାରତ ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସଶକ୍ତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି
1: କମ୍ପ୍ରିହେନ୍ସିଭ୍ ଇକୋନୋମିକ୍ କୋଅପରେସନ୍ ଏଗ୍ରିମେଣ୍ଟ ୟାନି ସିକା ପର ତେଜୀ ସେ କାମ କରିବା କା ନିର୍ଣ୍ଣୟ ଲିଆ ହେ ଯୋ ଦୋନୋ ଦେଶୋ କେ ଲିଏ ବାଲାନ୍ସ ଆମ୍ବିସିୟସ୍ ଅର୍ ବିନ୍ ବିନ୍ ହୋଗା ହମ୍ ବାଇଲେଟ୍ରାଲ ଇନ୍ଭେଷ୍ଟମେଣ୍ଟ ଟ୍ରିଟି ପର ବି ତେଜୀ ସେ ଆଗେ ବଢ଼େଙ୍ଗେ ହମାରି ରିନ୍ୟୁଏବଲ୍ ଏନର୍ଜି ପାର୍ଟନରସିପ୍ କ୍ଲିନ୍ ଏନର୍ଜି ଅର୍ କ୍ଲାଇମେଟ୍ ଆକ୍ସନ୍ ମେ ହମାରେ ପ୍ରୟାସକୁ ସାକାର ରୂପ ଦେ ରହି ହେ
0: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ସମଭାବାପନ୍ନ ଗଣତନ୍ତ୍ରର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି ପ୍ରତିରକ୍ଷା ସୁରକ୍ଷା ସହଯୋଗ ତଥା ଆହ୍ୱାନପୂର୍ଣ୍ଣ ରଣନୈତିକ ପରିବେଶର ମୁକାବିଲା ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତାର ଭିତ୍ତିଭୂମି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି
1: हमारे मैरिटाइम सिक्योरिटी कोलैबोरेशन रोडमैप से इंडो पैसिफिक में हमारे साझा प्रयासों को नई ताकत मिलेगी हम शिप बिल्डिंग शिप रिपेयर और मेंटेनेंस में भी मिलकर आगे बढ़ेंगे फ्रेंड्स आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तार पूर्वक चर्चा की
0: ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରମାଣୁ ଶକ୍ତି କ୍ଷେତ୍ର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ଅଷ୍ଟ୍ରେଲିଆରୁ ଭାରତକୁ ୟୁରାନିୟମ୍ ଯୋଗାଣ ସକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଏହା ନୂତନ ଗତି ପ୍ରଦାନ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସାଇବର ସୁରକ୍ଷା ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ଆଦି କ୍ଷେତ୍ରରେ ଦୁଇ ଦେଶ ସହଭାଗିତା ନେଇ ସହମତ ହୋଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଖଣିଜ କରିଡର ପ୍ରତିଷ୍ଠା ପାଇଁ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ ଆଜି ପୂର୍ବାହ୍ନରେ ମେଲବୋର୍ଣ୍ଣଠାରେ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଉଭୟ ନେତା ଏହି ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ତଥା ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱ ଅଂଶୀଦାର ଭାବେ ଆଗକୁ ବଢ଼ିବା ଅତ୍ୟନ୍ତ ଜରୁରୀ ତିନିଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣଠାରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ୍ ଏହି ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ନୀଳ ଅର୍ଥନୀତିକୁ ଜାତୀୟ ସମୃଦ୍ଧିର ଏକ ପରିବର୍ତ୍ତନକାରୀ ଇଞ୍ଜିନ୍ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଯୁବବର୍ଗଙ୍କୁ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ଏବଂ ଏ କ୍ଷେତ୍ରରେ ବୃତ୍ତିକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି ଏହି ଅବସରରେ ଗଭୀର ସମୁଦ୍ରରେ କାର୍ଯ୍ୟରତ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକ ପାଇଁ ଅନୁମତିପତ୍ରର ଜାତୀୟ ପ୍ରସାରଣକୁ ଉପରାଷ୍ଟ୍ରପତି ଆଜି ଉଦ୍ଘାଟନ କରିଛନ୍ତି ଏହାଦ୍ୱାରା ଦାୟିତ୍ୱପୂର୍ଣ୍ଣ ଗଭୀର ସମୁଦ୍ର ମାଛଧରା ଏବଂ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରସ୍ତୁତ ହୋଇପାରିବ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ୍ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକ୍ୟୁମେଣ୍ଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି ଏହି ପଦକ୍ଷେପ ରାଜ୍ୟର ଗଭୀର ସମୁଦ୍ର ମାଛଧରା ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ନୀଳ ଅର୍ଥନୀତିକୁ ଅଧିକ ବ୍ୟାପକ କରିବ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଇତିମଧ୍ୟରେ 63,000 କୋଟି ଟଙ୍କାକୁ ଅତିକ୍ରମ କରିଛି 120ରୁ ଅଧିକ ଦେଶରେ ଭାରତର

ସାମୁଦ୍ରିକ ଖାଦ୍ୟ ପହଞ୍ଚିପାରିଛି। ଜାହାଜ ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଡିଜିଟାଲ ଅନୁମୋଦିତ ଆଦି ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ପାଇଁ ଉପରାଷ୍ଟ୍ରପତି ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ପଦକ୍ଷେପ 2047 ସୁଦ୍ଧା ଏକ ସକ୍ରିୟ ନୀଳ ଅର୍ଥନୀତି ବିକଶିତ ଭାରତର ପ୍ରମୁଖ ମାଧ୍ୟମ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତି ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ, ଫଳରେ ଦେଶର ସୀମା ସୁରକ୍ଷା ଢାଞ୍ଚା ଅଧିକ ସଶକ୍ତ ହୋଇପାରିବ। ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ନାଗପୁରରେ ଆରମ୍ଭ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ପରିବହନ ସଚିବ ଭି ଉମାଶଙ୍କର କହିଛନ୍ତି, ସହରାଞ୍ଚଳ ଭିତ୍ତିଭୂମି ତଥା ନିରନ୍ତର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରସଙ୍ଗକୁ ଗ୍ରହଣ କରିବା ନେଇ ବୈଠକରେ ମତ ବିନିମୟ ହେଉଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ଏବଂ ରବିବାର ଦୁଇ ଦିନ ଧରି ନାଗପୁରରେ ତୃତୀୟ ବ୍ରିକ୍ସ ପରିବହନ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଭାରତର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବ୍ରିକ୍ସ ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ। ରୁଷ ଏବଂ ବ୍ରାଜିଲ ଦ୍ୱାରା ପରିବହନ କାର୍ଯ୍ୟଗୋଷ୍ଠୀର ପ୍ରଥମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ପରିବହନ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ତୃତୀୟ ବୈଠକ ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେ ମୁମ୍ବାଇ ଘାଟ ସେକ୍ସନରେ ରେଳ ପୁନଃ ଚଳାଚଳ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଭୂସ୍ଖଳନ ଯୋଗୁଁ ଏହି ରେଳ ଲାଇନ୍ ଏବଂ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଗୋଟିଏ ଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇସାରିଛି। ଏହି ରେଳପଥ ଦେଇ ଦୁଇଟି ଲୋକୋମୋଟିଭ୍ ଏବଂ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହା ଆଧାରିତ ସମାଧାନ ପାଇଁ ଭାରତ ବୈଷୟିକ କ୍ଷେତ୍ରରେ ଏକ କେନ୍ଦ୍ର ଭାବେ ସ୍ଥାନିତ ହେବାକୁ ପ୍ରୟାସ ଜାରି ରଖିଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ବିଶ୍ୱ ଦକ୍ଷତା କେନ୍ଦ୍ର ବ୍ୟବସାୟୀ ସମ୍ମିଳନୀ 2026 ଆଜି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏହା କହିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଏକ ସକାରାତ୍ମକ ଏବଂ ଆଶାପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଦକ୍ଷତା ବିକାଶ ଏବଂ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଭାରତକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଇଂଲଣ୍ଡ 2-0 ଆଗୁଆ ରହିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିଛନ୍ତି। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଏହି ପଦକ୍ଷେପ ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଦେଶର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରର ବିପୁଳ ସମ୍ଭାବନାକୁ ଭାରତୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ସ୍ଥାୟୀ ଭାବେ ବ୍ୟବହାର କରିବାରେ ଏହା ସକ୍ଷମ କରିବ। ଏହି କାର୍ଯ୍ୟକ୍ରମ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ବିକାଶ, ସ୍ଥାୟୀତ୍ୱ ଓ ସମୁଦ୍ରର ଏକ ନୂତନ ଯୁଗର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ ପୂର୍ବ ଭାରତରେ ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ସାମୁଦ୍ରିକ ରପ୍ତାନୀର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ କରିବ। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ନିଜକୁ ସ୍ଥାନିତ କରିଛି। ଏହି କ୍ଷେତ୍ର 3 କୋଟି ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ରଖିବା ସହ ଦେଶର ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 2024-25 ଆର୍ଥିକ ବର୍ଷରେ ଦେଶ 195 ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ କରିଛି ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଓଡ଼ିଶା ଭିଜନ 2036 ଏବଂ ବିକଶିତ ଭାରତ 2047ର ମହତ୍ ଲକ୍ଷ୍ୟ ସହ ସମନ୍ୱିତ ଏହି ମିଶନ ଅଧୀନରେ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ ସହ ଜାହାଜଗୁଡ଼ିକର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି। ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ବନ୍ଦର ଅଞ୍ଚଳକୁ ଅତ୍ୟାଧୁନିକ ସାମୁଦ୍ରିକ ପେଣ୍ଠସ୍ଥଳୀ ଭାବେ ବିକଶିତ କରାଯାଇ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସର୍ବାଙ୍ଗୀନ ଆର୍ଥିକ ଅଭିବୃଦ୍ଧି କରାଯିବ। ପ୍ରଯୁକ୍ତିଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ସୁରକ୍ଷିତ ଉପଯୋଗିତା ଆରମ୍ଭ କରି ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ପାଇଁ ଆମେ ସ୍ୱତନ୍ତ୍ର ଭାବେ ବ୍ଲୁ ଇକୋନୋମି ଯୋଜନା ପ୍ରସ୍ତୁତ କରୁଛୁ। ଆଗାମୀ 10 ବର୍ଷ ମଧ୍ୟରେ 150 ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ DSFV ର ନିୟୋଜନ ଏବଂ 65 ମାଛଧରା ଜାହାଜର ଆଧୁନିକକରଣ ମଧ୍ୟ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର।

ପାଳିତ ହୋଇଯାଇଛି। ସରପଞ୍ଚ ପ୍ରଧାନ ଶିକ୍ଷକ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ବ୍ୟବସ୍ଥାର ବିକାଶ, ପ୍ୟାକ୍ସଗୁଡ଼ିକର ସଶକ୍ତିକରଣ ଏବଂ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଛନ୍ତି। ନିୟମ ଅନୁସାରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ୱରେ 3ଟି ଓ ଡାହାଣ ପାର୍ଶ୍ୱରେ 1ଟି ଗେଟ୍ ଖୋଲାଯାଇଛି। ଆଜି ଆଉ 5ଟି ଗେଟ୍ ପର୍ଯ୍ୟାୟକ୍ରମେ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର OUAT ଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କୁ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେ ସମୟରେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରସାରଣ କରିଲେ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1324 ଅଧ୍ୟାୟ।

ଶୁଣୁଥିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1324ତମ ଅଧ୍ୟାୟ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ଶୁଣିଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ ଶୁଣିବେ 6:15ରେ, 6:22ରେ ଶୁଣିବେ ଓଡ଼ିଆ ଆଲବମ୍ର କେତୋଟି ଗୀତ।

ବିକାଶ ମନ୍ତ୍ର ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:30 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ଆଜି ସନ୍ଧ୍ୟା 7:00। 7:25 ଶୁଣିବେ ଜିଲ୍ଲା ହାଲଚାଲ, ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

17:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ରହିଛି ଖରିଫ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଭାଇମାନଙ୍କ ଆୟ ବୃଦ୍ଧି। ରାତି 8ଟାରେ ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10ଟାରେ ଶୁଣିବେ ଭାରତର ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଏକ ବେତାର ବିବରଣୀ ପ୍ରସାରଣ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କେତୋଟି କାର୍ଯ୍ୟକ୍ରମ ସୂଚନା।

ଛଅଟା ବାଜି ପାଞ୍ଚ ମିନିଟ୍ରେ ଶୁଣିବେ ବନ୍ଦନା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ, ଅନୁଚିନ୍ତା ଶୁଣିବେ, ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 6:35 ଶ୍ରୀ ରାମଚରିତ ମାନସର 131 ଅଧ୍ୟାୟ ଶୁଣିବେ 6:40। ସକାଳ 7:10 ରହିଛି ଆମର ସ୍ୱାସ୍ଥ୍ୟ, ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ପରିକ୍ରମା ଶୁଣିବେ 7:25। ଅଞ୍ଜଳି ଶୁଣିବେ, ଏକ ବିଶେଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:40। ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ 8:30। 8:45 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ହ୍ୟାଲୋ ଆକାଶବାଣୀ, ପୁରୀ ଶୁଣିବେ 9:30। ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ ରହିଛି 10:00। ଏଇଠି ଶେଷ କଲୁ କାର୍ଯ୍ୟକ୍ରମ ସୂଚନା।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଏଇଠି ରଖୁଛୁ ଆରମ୍ଭ କରୁଛୁ ଓଡ଼ିଆ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ସାଥୀ କଳାକାର ଗୀତ ରଚନା କରିଛନ୍ତି ବାଞ୍ଛାନିଧି ଦାସ।

0: ଶୁଣିଥିଲେ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।
2: ଦେଶ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଅଫର୍ ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: ଶୁଣିଥିଲେ ବିଜ୍ଞାପନ ବିରତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ନିଜାମ।

0: ଶୁଣୁଥିଲି ଓଡ଼ିଆ ଆଲବମ୍ର ଗୀତ, ଏଇଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ ବିକାଶ ମନ୍ତ୍ର, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ଉଚ୍ଚ ଶିକ୍ଷିତ ସଫଳ ମହିଳା ଉଦ୍ୟୋଗୀଙ୍କ ସହିତ, ଯିଏକି ସରକାରଙ୍କ ଯୋଜନାରେ ସାମିଲ ହୋଇ ବହୁତ ବଡ଼ ଆକାରରେ କୁକୁଡ଼ା ଫାର୍ମଟିଏ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ଶ୍ୱେତା ପାଢୀ, ମୁଁ ମାଲକାନଗିରିରେ ରହେ। ମୋ ବୟସ ହଉଛି 25 ବର୍ଷ। 2021ରେ ମୋର ବିଟେକ୍ କମ୍ପ୍ଲିଟ କରିଥିଲି।
0: ଘରେ କିଏ କିଏ ରହନ୍ତି ଭଉଣୀ?
1: ଗୋଟେ ବୋଲି ଝିଅ ବାପା ମାଙ୍କର। ମୋ ମା ଜଣେ ସରକାରୀ ଶିକ୍ଷୟତ୍ରୀ। ବାପା ପ୍ରଥମେ ଚାକିରି କରୁଥିଲେ, କିନ୍ତୁ ତାପରେ ବିଜନେସ କଲେ।
0: ଉଚ୍ଚ ଶିକ୍ଷିତ ହେଇକି ଆପଣ ବଡ ଚାକିରି କରିପାରିଥାନ୍ତେ, ମୋଟା ଅଙ୍କର ଦରମା ମଧ୍ୟ ପାଇପାରିଥାନ୍ତେ, କିନ୍ତୁ ମାଲକାନଗିରି ଭଳି ଅଞ୍ଚଳରେ, ନିଜ ଅଞ୍ଚଳରେ ସ୍ୱାବଲମ୍ବୀ ହେଇପାରିବେ ବୋଲି ପ୍ରଥମେ କେମିତି ଚିନ୍ତା କଲେ ଭଉଣୀ?
1: ଯେହେତୁ ଆମ ଅଞ୍ଚଳରେ ବ୍ରଏଲର କୁକୁଡ଼ା ପାଇଁ ଅଧିକାଂଶ ସମୟରେ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ଼ ଉପରେ ଆମ ଲୋକ ନିର୍ଭର ଥିଲେ, ସେଥିପାଇଁ ଏଇଟା ଆମ ଅଞ୍ଚଳରେ ଗୋଟେ ନୂତନ ରୂପେ ଆରମ୍ଭ କରିବାର ଯୋଜନା କଲି। ଆମ ବ୍ରଏଲର ଫାର୍ମଟା 6 ମାସ ହେଇଛି ଆରମ୍ଭ ହେଇକି। ଯେହେତୁ ଆମ ଅଞ୍ଚଳରେ ଏଇଭଳିଆ କିଛି ଗୋଟେ ପ୍ରୋଜେକ୍ଟ ନଥିଲା, ଏଇଭଳିଆ ପ୍ରୋଜେକ୍ଟ କରିବା ପରେ ଆମ ପାଖାପାଖି ଆମ ଗାଁର ପିଲାମାନେ ବି ରୋଜଗାର ପାଇଲେ। ମୁଁ ଯଦି ଚାକିରି କରିଥାନ୍ତି ତ ମୁଁ ଏକା ରୋଜଗାର କରିଥାନ୍ତି, ଏବେ ମୁଁ 5 ଜଣଙ୍କୁ ରୋଜଗାର କରିଛି।
0: ତାହେଲେ ପୁଣି ପ୍ରଥମେ କିପରି ଆରମ୍ଭ କଲେ?
1: ଯୋଉ ଆମର ଭେଟନାରୀ ଅଫିସ ଅଛି ସେଇଠି ଯାଇ ଆମେ ଭେଟନାରୀ CDPO ସହ କଥାବାର୍ତ୍ତା ହେଲୁ କି ଆମେ ଏଭଳିଆ ଯୋଜନା କରୁଛୁ। ସେ ଆମକୁ ଠିକ ରାସ୍ତା ବତେଇଲେ କି କୋଉ ଭଳିଆ ରୂପେ ଆମେ ଅନଲାଇନରେ ରେଜିଷ୍ଟର କରିବାର ଅଛି, ରେଜିଷ୍ଟ୍ରେସନ କରିବା ପରେ ପ୍ରୋଜେକ୍ଟ ରିପୋର୍ଟ ବନେଇବାର ଅଛି, କଣ କଣ ଡକ୍ୟୁମେଣ୍ଟ ସବୁ ଦରକାର ସେସବୁ ଆମେ ସବମିଟ୍ କଲୁ। ତାପରେ ଆମକୁ ଗୋ ହେଡ୍ ସାର୍ଟିଫିକେଟ ମିଳିଲା। ତାପରେ ଆମେ ଆମର କନଷ୍ଟ୍ରକ୍ସନ କାମଟା ଆରମ୍ଭ କଲୁ।
0: ପ୍ରଥମେ କେତେ ଜାଗାରେ ଆରମ୍ଭ କରିବେ ବୋଲି ଯୋଜନା କଲେ?
1: ଗୋଟେ ଏକ ଜମିରେ ହିଁ ବିଲ୍ଡିଂଟା ଠିଆ ହେଇଛି। ନିଜେ ଇଲେକ୍ଟ୍ରିଫିକେସନ ସବୁ ଜିନିଷ ନେଲୁ, ନିଜେ ଚିଆଁ ଆଣିକି ତାକୁ ବଡ କରି ଆମେ ମାର୍କେଟରେ ସପ୍ଲାଇ ଦଉଛୁ।
0: ଏସବୁ ବିଷୟରେ ପ୍ରଥମରୁ କିଛି ଧାରଣା ଥିଲା ନା ବୈଷୟିକ ଜ୍ଞାନ କେଉଁଠୁ ପାଇଲେ?
1: ଯେତେବେଳେ ଆମେ ପ୍ରଥମେ ଚିନ୍ତା କଲୁ କି ଏଭଳିଆ କିଛି ଗୋଟେ କରିବା ପାଇଁ, ଆମେ ୟୁଟ୍ୟୁବ ଥ୍ରୁରୁ ଗଞ୍ଜାମରେ, ଖୋର୍ଦ୍ଧାରେ ଏସବୁ ଜାଗାରେ ଅଛି ସେଗୁଡାକୁ ଯାଇ ଭିଜିଟ୍ କଲୁ। ଭୁବନେଶ୍ୱର ସେଣ୍ଟ୍ରାଲ ପୋଲ୍ଟ୍ରି ଡେଭଲପମେଣ୍ଟ ଅଫିସ କୁ ଯାଇ ଦେଖିଲୁ, କଥାବାର୍ତ୍ତା ହେଲୁ, ଆରମ୍ଭ କରିବାର କିଛି ଗୋଟେ ଆମକୁ ଆଇଡିଆ ମିଳିଲା।
0: ପ୍ରଥମେ କିଛି କିଛି ଅସୁବିଧା ଦେଖାଦେଲା କି ଯେତେବେଳେ ନୂଆ କରି ଆରମ୍ଭ କଲେ?
1: ହଁ, ଯେହେତୁ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା, ଆମର କିଛି ଏକ୍ସପିରିଏନ୍ସ ନଥିଲା, ତ ସେଥିରେ ପ୍ରଥମେ ଆମକୁ ଲସ୍ ଦେଖ

0: ଦେଖିବାକୁ ପଡିଲା,
1: ହୁଁ
0: କୁକୁଡ଼ା ମାନଙ୍କ ଦେହ ଟିକେ ଖରାପ ହେଲା। ତାପରେ ଆମେ ଧୀରେ ଧୀରେ ନିଜେ ସେ ଭୁଲ ଗୁଡାକୁ ସୁଧାରିଲୁ। ଏବେ ଆମେ ଫାର୍ମରେ କୁକୁଡ଼ା ସୁସ୍ଥ ରୂପେ ବାହାରୁଛନ୍ତି।
1: ପ୍ରାୟ କେତେ କୁକୁଡ଼ା ଅଛନ୍ତି ଆଉ କେଉଁ କେଉଁ ପ୍ରଜାତିରେ ମଧ୍ୟ ଅଛନ୍ତି?
0: କେବଳ ବ୍ରଏଲର ଚିକେନ ଅଛନ୍ତି ଯୋଉଟାକୁ ଆମେ ଖାଦ୍ୟ ପାଇଁ ବ୍ୟବହାର କରୁ।
1: ଆଜ୍ଞା,
0: 15,000 କୁକୁଡ଼ା ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ପୁଣି?
0: ସେମାନଙ୍କ ପାଇଁ 2 ଜଣ ଅଛନ୍ତି। ସେମାନଙ୍କୁ ଦିନ ସାରା ଖାଇବା ପାଇଁ ସଫା ପାଣି ଦିଆଯାଏ, ଭିଟାମିନ ଦିଆଯାଏ, ଆଉ ତାଙ୍କ ଦାନା ବହୁତ ହାଇ କ୍ୱାଲିଟି ଭେଜିଟେରିଆନ ଫୁଡ୍ ଦିଆଯାଏ। ଆମର କଷ୍ଟମର ଯିଏ ବି କିଣିକି ନେବେ ଖାଇବା ପାଇଁ, ତାଙ୍କୁ କିଛି ହେଲ୍ଥ ଇସ୍ୟୁସ୍ ନ ରହୁ। ଏସବୁ ହାଇଜିନ ରୂପେ ଆମେ ତାଙ୍କୁ ବଡ କରୁ ଆଉ ମାର୍କେଟରେ ଛାଡ଼ୁ। ଯେତେବେଳେ ଆମେ ରେଜିଷ୍ଟର କରି ଗୋ ହେଡ୍ ସାର୍ଟିଫିକେଟ ପାଇବା ପରେ ସବସିଡି 40% ସବସିଡି ମିଳିଲା ଆମ ପ୍ରୋଜେକ୍ଟ ଉପରେ। ଆମର 70 ଲକ୍ଷର ପ୍ରୋଜେକ୍ଟ ଅଛି, ଆମ ବିଲ୍ଡିଂ କନଷ୍ଟ୍ରକ୍ସନ ସବୁ ଜିନିଷର କଷ୍ଟ 70 ଲକ୍ଷ, ସେଥିରେ ଆମକୁ 40% ସରକାରଙ୍କ ଠୁ ସାହାଯ୍ୟ ମିଳିଲା।
1: କେଉଁ କେଉଁ କାଗଜପତ୍ର ପ୍ରଥମେ ଦେବାକୁ ପଡିଲା?
0: ଜାଗାର ପଟ୍ଟା, ଆଧାର କାର୍ଡ, ପ୍ୟାନ କାର୍ଡ, ଯାହା ବେସିକ ଆମର ପ୍ରମାଣପତ୍ର ସବୁ ଦେବାକୁ ପଡିଲା।
1: ଚିଆମାନଙ୍କୁ କୋଉଠୁ ଆଣନ୍ତି ପୁଣି?
0: ଓଡ଼ିଶାରେ ଯୋଉ ପ୍ରାଇଭେଟ ହେଚେରୀ ଗୁଡାକ ଅଛି ସେଇଠୁ ହିଁ ନେଇକି ଆସୁ।
1: ସେମାନଙ୍କୁ କୋଉ ସାବଧାନତାର ସହିତ ଆଣିବାକୁ ପଡେ? ଛୋଟ ଛୋଟ
0: ଆଜ୍ଞା,
1: ସାଙ୍ଗ
0: ହଁ, ସେମାନଙ୍କୁ ପ୍ରପରଲି ବକ୍ସରେ ପ୍ୟାକ୍ କରିକି ରଖାଯାଏ, ଯେମିତି ଅକ୍ସିଜେନ୍ ବି ମିଳିବ ତାଙ୍କୁ, ଆଉ ତାଙ୍କର ଶ୍ୱାସରୋଧ ବି ନ ହୁଏ। ତାଙ୍କୁ ସଫା ସୁତରା ଗାଡ଼ିରେ ସାନିଟାଇଜ କରିକି ପ୍ରପର ଟେମ୍ପରେଚର ମେଣ୍ଟେନ କରିକି ଆଣିବାକୁ ପଡେ। ଟାଇମ ଟୁ ଟାଇମ ଭିଟାମିନ, ପ୍ରପର ସଫିସିଏଣ୍ଟ ପାଣି, ସଫିସିଏଣ୍ଟ ଫିଡ୍।
1: ଆଜ୍ଞା,
0: ଯେତେବେଳେ ଛୋଟ ଥାଆନ୍ତି 7-8 ବସ୍ତା ଖାଆନ୍ତି, ଧୀରେ ଧୀରେ ଯେମିତି ବଢ଼ନ୍ତି 30 ଦିନ 50 ବସ୍ତା ଦିନକୁ ଖାଆନ୍ତି।
1: ମନେ କରନ୍ତୁ ଅଳ୍ପ କୁକୁଡ଼ାଙ୍କୁ ଦିନକୁ କେତେଥର ଦେବାକୁ ପଡେ? ସଫା ପାଣି
0: ଦିନକୁ
1: କେତେ
0: ଥର ଦବାକୁ ପଡେ? ସକାଳୁ ଆଉ ସନ୍ଧ୍ୟା ସଫା ପାଣି 24 ଘଣ୍ଟା ତାଙ୍କୁ ଦରକାର। ଆମର ଡାଇରେକ୍ଟ ପାଣି ଟାଙ୍କି ସହିତ ପାଇପଲାଇନ କନେକ୍ସନ ଅଛି। ପାଣି ଟାଙ୍କି ସବୁ ବ୍ୟାଚ ରେ ସଫା ହୁଏ, ସବୁ ପାଇପଲାଇନ ସବୁ ସଫା ହୁଏ, ଖାଇବା ଗିନା ସବୁ ଜିନିଷ ସବୁ ସଫା ହେଇକି ନୂଆ ବ୍ୟାଚ ପଡେ, ଆଉ 24 ଘଣ୍ଟା ପାଣି ଫ୍ଲୋ ଚାଲିଥାଏ।
1: ଏସବୁ ଦାନା ଆମକୁ ବାହାରୁ କିଣିବା ପାଇଁ ପଡେ ନା ନିଜେ ମଧ୍ୟ କିଛି ଆମେ ତିଆରି କରିପାରିବା?
0: ଆମର ଓଡ଼ିଶାରୁ ବି ଆଭେଲେବଲ ଅଛି କମ୍ପାନୀ ଯୋଉମାନେ କି ଦାନା ପ୍ରୋଭାଇଡ କରନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ବି କମ୍ପାନୀ ଅଛନ୍ତି ଯୋଉମାନେ ଦାନା ଏସବୁ ପ୍ରୋଭାଇଡ କରନ୍ତି ଆମକୁ। ଜେନେଟିକାଲି ସେ କୁକୁଡ଼ାର ଗଠନ ହିଁ ସେମିତି, 2 କେଜି ହେଇଯାଏ। ଆମକୁ କିଛି ଦବାକୁ ପଡେନି ବାହାରୁ, କିଛି ମେଡିସିନ କିଛି ଦବାକୁ ପଡେନି, ଖାଲି କେବଳ ଆମେ ତାଙ୍କୁ ଦାନା ଆଉ ଭିଟାମିନ ହିଁ ଦଉ, ଯଦ୍ୱାରା କି ସେମାନେ ସୁସ୍ଥ ରହିବେ।
1: କୋଉ ପ୍ରକାର ଲକ୍ଷଣ ଦେଖି ଜାଣନ୍ତି କୁକୁଡ଼ା ମାନଙ୍କୁ?
0: ହଁ, ଯେତେବେଳେ ସେମାନଙ୍କୁ ଲିଭର ରେ ପ୍ରୋବ୍ଲେମ ଥିବ ତ କିମ୍ବା କିଡନୀରେ ପ୍ରୋବ୍ଲେମ ଥିବ, ତାଙ୍କ ଝାଡାରେ କଲର ଚେଞ୍ଜ ହେଇଯାଏ। ଯଦି ନିମୋନିଆ ହେଇଥିବ ତ ସେମାନେ ଖାସିଲା ଟାଇପ ର ଖର ଖର ସାଉଣ୍ଡ ହୁଏ। ଏସବୁ ଜିନିଷ ଦେଖିକି ଆମେ ଜାଣୁ, ଆଉ ଯଦି କିଛି ମୋର୍ଟାଲିଟି ହୁଏ କି କଣ, ଆମ ପାଖରେ ଭେଟନାରୀ ଡକ୍ଟର ଅଛନ୍ତି, ତାଙ୍କ ପାଖକୁ ନେଇ ପୋଷ୍ଟମର୍ଟମ କରିକି ତାଙ୍କଠୁ ଜାଣିବା ପ କଣ କଣ କାରଣ ଥାଏ, କଣ ସେଇ ହିସାବରେ ପ୍ରିକସନ ବି ନିଅନ୍ତି।
1: ବିକ୍ରି ଉପଯୋଗୀ ହେଲା ବୋଲି କେମିତି ଜାଣନ୍ତି? ପ୍ରାୟ 35 ଦିନ ହେଲା ପରେ ଜଣା ପଡିଯାଏ ନା ସେମାନଙ୍କର ଓଜନ?
0: 35 ଦିନ ହେଲା ପରେ ଆମେ ଓଜନ ଚେକ୍ କରୁ, ସପ୍ତାହ ଥରେ ୱେଟ ମପା ଯାଏ କେମିତି ଗ୍ରୋଥ ହଉଛି କେମିତି କଣ। 2 କେଜି 200 ଗ୍ରାମ, 2 କେଜି 500 ଗ୍ରାମ ହେଲେ ଆମେ ମାର୍କେଟରେ ଛାଡ଼ିଦେବୁ।
1: କିଛି ସେମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି କି ମ୍ୟାଡମ?
0: ଭ୍ୟାକ୍ସିନେସନ ହୁଏ ସବୁ, ଫାର୍ଷ୍ଟ ଯୋଉ ଦିନ ଜନ୍ମ ହୁଅନ୍ତି ସେଦିନ ହୁଏ, 7 ଦିନରେ ହୁଏ, 14 ଦିନରେ ହୁଏ, 3 ଥର ଭ୍ୟାକ୍ସିନେସନ ହୁଏ ସେମାନଙ୍କର।
1: କୃମିନାଶକ ଔଷଧ ମଧ୍ୟ ବେଳେବେଳେ ଦିଆଯାଉଛି କି ଆମର କୁକୁଡ଼ା ମାନଙ୍କୁ?
0: ପ୍ରୋବାୟୋଟିକ୍ସ ଦିଆଯାଏ ଯୋଉଥିରେ କି ତାଙ୍କ ପେଟର ପାଚନ ଶକ୍ତିର ଭଲ ରହିବ, ଆଉ କୃମି ଏସବୁ ନ ହବ, ସେଟା ରେଗୁଲାର ବେସିସ୍ ପ୍ରୋବାୟୋଟିକ୍ ଦିଆଯାଏ।
1: କେତେ ଜଣ ଆପଣଙ୍କର ଫାର୍ମ ହାଉସ ରେ କାମ କରୁଛନ୍ତି, ରୋଜଗାର କ୍ଷମ ହେଇପାରୁଛନ୍ତି ମ୍ୟାଡମ୍?
0: 3 ଜଣ।
1: ଏତିକି ଲୋକଙ୍କ ଦ୍ୱାରା 1500 କୁକୁଡ଼ାଙ୍କର ଠିକ ରେ ଯତ୍ନ ଜାଗ୍ରତ ହେଇପାରୁଛି। ଖୁସିର କଥା ଯେ ନିଜେ ସ୍ୱାବଲମ୍ବୀ ହେବା ତା ସହିତ ଅନ୍ୟ ପରିବାରକୁ ମଧ୍ୟ ସ୍ୱାବଲମ୍ବୀ କରାଇପାରିବା, ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରାଇପାରିବା, ତାଠାରୁ ବଡ ଖୁସି ଆମ ପାଇଁ ଆଉ କିଛି ନାହିଁ। କୁକୁଡ଼ା ମାନଙ୍କର ବିକ୍ରି ବଟା ସମ୍ପର୍କରେ କିଛି କୁହନ୍ତୁ ମ୍ୟାଡମ୍।
0: ଆମର ପାର୍ଟି ଯୋଉ ଥାନ୍ତି, ଯୋଉମାନେ ସପ୍ଲାଏ ଦିଅନ୍ତି, ସେମାନେ ଆମଠୁ ଆସିକି ନେଇଯାଆନ୍ତି। ସେମାନଙ୍କର ବଡ ବଡ ଗାଡି ଥାଏ, ସେମାନେ ଆମଠୁ ଆସିକି ବଲ୍କରେ ଉଠାନ୍ତି, ଉଠେଇକି ଯୋଉମାନେ କଟିଂ ପାଇଁ ଯୋଉ ଭେଣ୍ଡର ମାନେ ଅଛନ୍ତି ସେମାନଙ୍କୁ ବାଣ୍ଟି ଦିଅନ୍ତି।
1: ପ୍ରାୟ କୋଉ କୋଉ ଅଞ୍ଚଳକୁ ଆପଣଙ୍କର ଫାର୍ମ ହାଉସ ଠାରୁ କୁକୁଡ଼ା ସବୁ ପଠାଯାଉଛି?
0: ଆମ କୁକୁଡ଼ା କେବଳ ମାଲକାନଗିରିରେ ହିଁ ସପ୍ଲାଏ ହୁଏ,
1: ଆଉ ଅନ୍ୟ ଜିଲ୍ଲାକୁ ଯାଉନାହିଁ?
0: ନା ନା, ବଜାରରେ ଚାହିଁବା ତ ବହୁତ ଅଛି, ଆମେ ସେତିକି ପୂରଣ କରିପାରୁନୁ। ଆମର ମାସକୁ ମାତ୍ର 3-4 ଦିନ ହିଁ ଆମ କୁକୁଡ଼ା ସପ୍ଲାଏ ହୁଏ ପୁରା ମାଲକାନଗିରିରେ, ବାକି ସମୟ ପର୍ଯ୍ୟନ୍ତ କୁକୁଡ଼ା ବଡ ହବା ପାଇଁ ଟାଇମ ଲାଗେ, ତ ସେଇ ଟାଇମରେ ସେମାନେ ବାହାରୁ ହିଁ ଆଣୁଛନ୍ତି। ମାସକୁ ମୁଁ ଆଉ 3-4ଟା ଫାର୍ମ ବନେଇକି ପୁରା ବାହାର ରାଜ୍ୟ ଉପରେ ଯାହା ଆମର ନିର୍ଭରଶୀଳତା ଅଛି ସେଟା ପୁରା ବନ୍ଦ ହେଇଯିବ।
1: ଯେତିକି ଆପଣ ଆଶା କରିଥାଉଛନ୍ତି ନିଜ ଅଞ୍ଚଳରେ

0: ସମସ୍ତଙ୍କୁ ଯୋଗେଇକି ସେତିକି ମୂଲ୍ୟ ପାଇପାରୁଛନ୍ତି ନା ନାଇଁ କୁହନ୍ତୁ?
1: ଆଜ୍ଞା ପାଇପାରୁଛି,
0: ପାଇପାରୁଛନ୍ତି, କିଛି ଅସୁବିଧା ହଉନାହିଁ। ଆଗକୁ ନୂଆ ଯୋଜନା କଣ ରହିଛି ଆଉ ଟିକେ ଉନ୍ନତି କରିବା ପାଇଁ?
1: ଆହୁରି 10-15 ହଜାର କେପାସିଟିର ଫାର୍ମ ବନେଇବାର ଆଶା ରଖିଛି ମୁଁ।
0: ମା ଭଉଣୀ ମାନେ ଯଦି ଆମେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା, ଅଧିକା ସବସିଡି ପାଇପାରିବା, ବିଭିନ୍ନ ପ୍ରକାର ତାଲିମ ପାଇପାରିବା, ଆଉ ସବୁ ପ୍ରକାର ଯୋଜନାରେ ଆମେ ଲାଭ ଉଠେଇ ପାରିବା, ଏ ସମ୍ପର୍କରେ କେମିତି ଜାଣିବେ?
1: ସେ ସମ୍ପର୍କରେ ନିଜ ନିକଟସ୍ଥ ଭେଟନାରୀ ଅଫିସ କିମ୍ବା ଏଗ୍ରିକଲଚର ଅଫିସକୁ ଯାଇକି ନିଜର ପ୍ରସ୍ତାବ ରଖିପାରିବେ କି ସେ ଯଦି ଚାହୁଁଛନ୍ତି ମାଛ ଚାଷ କରିବା ପାଇଁ କିମ୍ବା କୁକୁଡ଼ା ଚାଷ କିମ୍ବା ଛତୁ ଚାଷ କୋଉ ବି ଚାଷ ବିଷୟରେ ସେମାନେ ଯାଇକି ସେଠି କଥାବାର୍ତ୍ତା ହେଇପାରିବେ, ଗଭର୍ଣ୍ଣମେଣ୍ଟର କଣ ସ୍କିମ୍ ଅଛି ସେସବୁ ବିଷୟରେ ବୁଝିପାରିବେ, କାଗଜପତ୍ର କେମିତି କଣ ଦରକାର ସେସବୁ ପଚାରି ପାରିବେ, ଏମିତି କରିକି ସେ ନିଜେ ସେ ବହୁତ କିଛି ଜାଣିପାରିବେ।
0: ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭଉଣୀ, ରହିଲୁ, ନମସ୍କାର।
1: ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ ଦଶଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ମୌଳିକ ବିଜ୍ଞାନ ଆଧାରିତ ଅର୍ଥନୀତିରେ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଅଗ୍ରଗତି, ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରି ରାଷ୍ଟ୍ର ଗଠନରେ ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ବିଶ୍ୱ ବର୍ତ୍ତମାନ ସମୟରେ ଅନେକ ସୁଯୋଗ ଓ ପ୍ରତିବନ୍ଧକ ମଧ୍ୟରେ ଗତି କରୁଛି। ଏଭଳି ପରିସ୍ଥିତିରେ ନୈତିକ ଓ ସାମାଜିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଲାଗି କାର୍ଯ୍ୟ କରିବା ସହ ବିକଶିତ ଭାରତ ଗଠନ ପାଇଁ ଯୋଗଦାନ ଦେବା ଲାଗି ଆହ୍ୱାନ ଦେଇଛନ୍ତି।
1: अगर किसी भी देश या समाज को आगे बढ़ना है तो इसे साइंस और टेक्नोलॉजी में उत्कर्षता प्राप्त करना ही होगा। इसलिए यशस्वी प्रधानमंत्री नरेंद्र मोदी जी ने 1,00,000 करोड़ रुपया का रिसर्च डेवलपमेंट और इनोवेशन फंड बनाए हैं। विकसित भारत की हमारे ये अभियान में अब जैसे युवा वैज्ञानिकों का महत्वपूर्ण भूमिका रहेगा, खासकर विकसित भारत बनाने में अब जैसे क्रिएटिव नौजवानों का ଖାସ ଭୂମିକା ରହେଗା।
0: ଏହି ଅବସରରେ 260ରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ମତ୍ସ୍ୟଜୀବୀମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ

ଶୁଭାରମ୍ଭ ମଧ୍ୟ କରିଥିଲେ। ଉପରାଷ୍ଟ୍ରପତି କହିଥିଲେ ଦେଶରେ ସାମୁଦ୍ରିକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି। ମତ୍ସ୍ୟଜୀବୀ ସମୁଦାୟମାନେ ନିଜର କଠିନ ପରିଶ୍ରମ ବଳରେ ବିଶ୍ୱର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ବାଧ୍ୟତାମୂଳକ। ଏହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ମାଛ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ। ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ଓସ୍ୱାନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ଏହି ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ବୈଠକରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 2026-27 ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ଆସନ ମଧ୍ୟରୁ ଆଜି ପ୍ରଥମ ଦିନରେ 47,690 ଆସନରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ସରକାରୀ ସମେତ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଦେୟ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି 10 ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆସନ୍ତାକାଲି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ ଶ୍ରୀମନ୍ଦିର ଗାରଦକୁ 10 ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି 3 ରଥରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀ ଓ ମାର୍ଫତଦାରଙ୍କ ନାମରେ ଥିବା ଦସ୍ତାବିଜ ଜମିର ରେକର୍ଡ ଅଫ୍ ରାଇଟ୍ସ ROR ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା 38 ଖାତାର ସଂଶୋଧନ କରାଯାଇଛି। ଏଥିରେ ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ 696.106 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଏହି ଜମି ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରଥମ ଗେଟ୍ ଖୋଲିଥିଲେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର 10 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ନିୟମ ଅନୁସାରେ ପ୍ରଥମେ 7 ଗେଟ୍ ଖୋଲାଯିବା ପରେ ପ୍ରଥମ ପର୍ଯ୍ୟାୟରେ 4 ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 6 ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 615.21 ଫୁଟ ରହିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 93,665 ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟ ମଧ୍ୟରେ 10 ସ୍ଲୁଇସ୍ ଗେଟ୍ ଦେଇ 1,50,870 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭାରତୀୟ ବାୟୁସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଚାଲିଥିବା ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା, ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଗ୍ନିବୀର ବାୟୁ ନିଯୁକ୍ତିରେ ଅନ୍ଲାଇନ୍ ପଞ୍ଜୀକରଣ

0: ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ବିଭିନ୍ନ ଚାଷୀ ଅଭିମୁଖୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି କିଷାନ ସାରଥୀ ଡିଜିଟାଲ ପ୍ଲାଟଫର୍ମର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାର 5 ବ୍ଲକର 30 ଗ୍ରାମରେ କ୍ଷେତ ବଞ୍ଚା ଅଭିଯାନ, ସନ୍ତୁଳିତ ସାର ପ୍ରୟୋଗ ଓ ପ୍ରାକୃତିକ ଚାଷ ଉପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଯାଇ କଗାଁ ଗ୍ରାମର ଧବଳେଶ୍ୱର ମନ୍ଦିର ପରିସରରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଏକ୍ ପେଡ୍ ମା' କେ ନାମ ଅଭିଯାନ ଅଧୀନରେ ମିର୍ଦ୍ଧାପାଲିଠାରେ ଚାରାରୋପଣ କରିଥିଲେ। ନୟାଗଡ଼ ପୁଲିସ୍ ପ୍ରଶିକ୍ଷଣ ସ୍କୁଲରେ କ୍ୟାଡର ଡ୍ରାଇଭର ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ଏବଂ ପଞ୍ଚମ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ 209 ଜଣ ପିଏମ୍ଟି କ୍ୟାଡର ଡ୍ରାଇଭର ଏବଂ 341 ଜଣ ଡିଆଇସି ପ୍ରଶିକ୍ଷାର୍ଥୀ ତାଲିମ ନେଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିନିଧିମାନଙ୍କ ସହ ଏକ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡାକ ବିଭାଗର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ସହ ଡାକ ପାର୍ସଲ, ପରିବହନ, ସଞ୍ଚୟ ଓ ଆର୍ଥିକ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ନାଇଜରର 5th ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତିପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତିପ୍ରାପ୍ତ ହୋଇଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏହି ଅନୁମୋଦନ ପତ୍ର ବାଧ୍ୟତାମୂଳକ ରହିଛି। 2025-26 କେନ୍ଦ୍ରୀୟ ବଜେଟ୍ରେ ସରକାର ଭାରତୀୟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଏହାର ଆଧାରରେ 2025 ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା। ଗଭୀର ସମୁଦ୍ରରେ ମାଛଧରା ଏବଂ ତତ୍ସଂଲଗ୍ନ କାର୍ଯ୍ୟକଳାପରେ ନିୟୋଜିତ ଭାରତୀୟ ଜାହାଜଗୁଡ଼ିକୁ ଏହି ଅନୁମୋଦନ ପତ୍ର ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଅନୁମୋଦନ ପତ୍ର ପାଇଥିବା ଜାହାଜ କେବଳ ବ୍ୟବହାର କରିପାରିବ, ଅନ୍ୟ କାହାକୁ ଏହି ଅନୁମତି ପତ୍ର ହସ୍ତାନ୍ତର କରାଯାଇପାରିବ ନାହିଁ। ଏହି ଅନୁମତି ପତ୍ର ଦ୍ୱାରା ବ୍ୟବସ୍ଥିତ ତଥା ତଥ୍ୟ ଆଧାରିତ ଏବଂ ନିରୀକ୍ଷଣ ଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇପାରିବ। ଏପରିକି ଏହି ଅନୁମୋଦନ ପତ୍ରକୁ ମଧ୍ୟ ଭବିଷ୍ୟତରେ ନବୀକରଣର ବ୍ୟବସ୍ଥା ରହିଛି। ଜାହାଜଗୁଡ଼ିକର ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରରେ ମାଛ ଧରା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମତ୍ସ୍ୟଜୀବୀ ତଥା ଜାହାଜ ପରିଚାଳକଙ୍କ ପାଇଁ ନିୟାମକ ଅନୁପାଳନ ମଧ୍ୟ ଏହାଦ୍ୱାରା ଅଧିକ ସହଜ ହୋଇପାରିବ। ଏହି ଅନୁମତି ପତ୍ର ମାଛ ଚାଷୀ ଉତ୍ପାଦକ ସଂଗଠନ ଏବଂ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼

ଘଟିବ ବୋଲି ଆଶା କରାଯାଇଛି। ସମାବେଶକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମାଛ ଚାଷ ଏବଂ ଏ କ୍ଷେତ୍ରର ବୃତ୍ତିକୁ ଆପଣାଇବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯୋଗ୍ୟ ପଦକ୍ଷେପ। ରାଜ୍ୟର ଉପକୂଳ ତଥା ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ଏହା ଅଧିକ ବ୍ୟାପକ କରିବ। ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ଏହି ମିଶନ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତି ଆଧାରିତ ପରିଚାଳନା ଏବଂ ବଜାର ସଂଯୋଗୀକରଣ ନେଇ ନିବେଶ ମାଧ୍ୟମରେ ଏହି ମିଶନ ଦ୍ୱାରା ମାଛ ଉତ୍ପାଦନ ବୃଦ୍ଧି ପାଇବ। ଫଳରେ ନିଯୁକ୍ତି କ୍ଷେତ୍ର ବ୍ୟାପକ ହେବା ସହ ମାଛ ଚାଷୀଙ୍କ ଆର୍ଥିକ କ୍ଷେତ୍ର ସଶକ୍ତ ହୋଇପାରିବ। ଆସନ୍ତା 2036 ପର୍ଯ୍ୟନ୍ତ 10 ବର୍ଷ ପାଇଁ ଏହି ମିଶନ କାର୍ଯ୍ୟ କରିବ। ଏଥିପାଇଁ ପାଖାପାଖି 2,295 କୋଟି 45 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆସନ୍ତା 2036 ସୁଦ୍ଧା ବାର୍ଷିକ ଅତିରିକ୍ତ 2,00,000 ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ସୁଦ୍ଧା 50,000+ ନିଯୁକ୍ତି ସୁଯୋଗ ଏବଂ ବାର୍ଷିକ ପ୍ରାୟ 5,000 କୋଟି ଟଙ୍କା ସାମୁଦ୍ରିକ ମାଛ ରପ୍ତାନୀର ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ମିଶନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକୁ ସାମିଲ କରାଯିବ, ଫଳରେ ଗ୍ରାମୀଣ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ରାଜ୍ୟର ପ୍ରାୟ 575 କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ବିକାଶରେ ଏହି ମିଶନ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। ବର୍ତ୍ତମାନ ଆରମ୍ଭ କରୁଛି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଖଣ୍ଡଦାନ କରିଛନ୍ତି ଅଭିଜିତ। କଥାଚିତ୍ର ରହିଛି ଆମ ଭିତରେ କିଛି ଅଛି।

ମ୍ୟାନ୍ ପ୍ରପୋଜେସ୍, ଗଡ୍ ଡିସ୍ପୋଜେସ୍। ସୁଖର ଆୟୁଷ ଅଳପ ଦେଲା ବେଶୀ ଦୁଃଖ ଆଳାପ, ମିଳନ ସାଥିରେ ବିରହ।

ଏଇଠି ଶେଷ କଲୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ। ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଉତ୍ପାଦ କରି ଶ୍ରୀ ମୋଦି କହିଛନ୍ତି ଘରୋଇ ମହାକାଶ ଷ୍ଟାର୍ଟଅପ୍ ଭବିଷ୍ୟତରେ ନିଜସ୍ୱ ରକେଟ୍ ବ୍ୟବହାର କରି ଉପଗ୍ରହ ଉତ୍କ୍ଷେପଣ କରିବାକୁ ସକ୍ଷମ ହେବ।
1: भारत ने मून के साउथ पोल पर चंद्रयान लैंड कराया। दुनिया में कोई और देश ऐसा नहीं कर पाया, लेकिन भारत इतने भर से संतुष्ट नहीं रहा। भारत अब स्पेस में अपना गगनयान भेजने की तैयारी कर रहा है। भारत अब अपना स्पेस स्टेशन बनाने के लक्ष्य पर चल रहा है।
0: ଆସନ୍ତା 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଛି। 2036 ଅଲମ୍ପିକ୍ସ ଆୟୋଜନ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ କ୍ରୀଡ଼ା ସହଯୋଗ କ୍ଷେତ୍ର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶରେ ପ୍ରବାସୀ ଭାରତୀୟଙ୍କ ସକ୍ରିୟ ଅଂଶଗ୍ରହଣକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଏକ ଜୀବନ୍ତ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଆଲବାନିଜ୍ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ବିଜ୍ଞାନ ଓ ନବସୃଜନକୁ ଉପଯୋଗ କରିବା ସହିତ ଦେଶର ଅଖଣ୍ଡତା ଓ ସାମାଜିକ ଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ନାଇଜରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ବିଜ୍ଞାନ ନବସୃଜନ ଏବଂ ବୌଦ୍ଧିକ ନେତୃତ୍ୱ କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ନାଇଜର ଅନୁଷ୍ଠାନ ପରିପୂରଣ କରିପାରୁଛି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଅର୍ଥନୀତି ପ୍ରଯୁକ୍ତିବିଦ୍ୟା ବିକାଶ ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶକୁ ସୁଦୃଢ଼ କରିବାରେ ଏହି ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ବୈଜ୍ଞାନିକ ଶିକ୍ଷା ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବେ ନାଇଜର ଉଭା ହୋଇଥିବା ବେଳେ ଦେଶ ପାଇଁ ଦକ୍ଷତା ସମ୍ପନ୍ନ ବୈଜ୍ଞାନିକ ମାନବ ସମ୍ବଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ବିଜ୍ଞାନ ଏବଂ ନବସୃଜନ ଉପରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି ମହାକାଶ ମିଶନ ଟିକା ବିକାଶ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସଫଳତା ଦେଶକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି। ଗବେଷଣା ଚିନ୍ତାଧାରା ଏବଂ ଅଖଣ୍ଡତା ଦୃଷ୍ଟିକୋଣ ଆଧାରିତ ଭବିଷ୍ୟତ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର କେତେକ ବ୍ୟବହୃତ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଛାଡ଼ କରିଛନ୍ତି। ସ୍ମାର୍ଟଫୋନ୍ ଲ୍ୟାପ୍ଟପ୍ ଇୟରଫୋନ୍ ହେଡ଼ଫୋନ୍ ଏବଂ ସ୍ମାର୍ଟ ଟିଭି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଡିସ୍ପ୍ଲେ ଆସେମ୍ବ୍ଲି ଲିଥିୟମ୍ ଆଇଅନ୍ ସେଲ୍ ଏବଂ ଇଣ୍ଡକ୍ଟର କଏଲ୍ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ତିନୋଟି ପୃଥକ୍ ପୃଥକ୍ ବିଜ୍ଞପ୍ତି ଜାରି ହୋଇଛି। ପିଏଲ୍ଆଇ ଯୋଜନା ଅଧୀନରେ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରକୁ ଏହା ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁଳ୍କ ଛାଡ଼ ଦ୍ୱାରା ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ସ୍ଥାନୀୟ ଉତ୍ପାଦନ ବୃଦ୍ଧି ସହ ଇଲେକ୍ଟ୍ରୋନିକ୍ ଇକୋସିଷ୍ଟମ୍ ଅଧିକ ମଜବୁତ ହୋଇପାରିବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ଏସ୍ କ୍ରିଷ୍ଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ପଦକ୍ଷେପ ଦେଶରେ ମୂଲ୍ୟ ଶୃଙ୍ଖଳ ଏବଂ ଇକୋସିଷ୍ଟମ୍କୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। କେରଳର କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଯୋଗଦେଇ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଭୁକ୍ତ ମନ୍ତ୍ରୀଗଣ ମହିଳା ବିକାଶ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଏଭଳି ଚିନ୍ତାଧାରା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରର ଆଲୋଚନାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଶାବ୍ୟକ୍ତ କରିଛନ୍ତି। ମହିଳା ନେତୃତ୍ୱ ବିକାଶ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହଯୋଗକୁ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଚାରିଦିନିଆ ଆଲୋଚନା ବୈଠକଗୁଡ଼ିକରେ ବ୍ରିକ୍ସ ମହିଳା କାର୍ଯ୍ୟଗୋଷ୍ଠୀ ଏବଂ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଅନ୍ତର୍ଭୁକ୍ତ ଥିଲା। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଦକ୍ଷତା ବୃଦ୍ଧି ନେଇ ଭାରତର ପ୍ରସ୍ତାବକୁ ବୈଠକରେ ସ୍ୱାଗତ।

0: କରାଯାଇଛି। ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ମହିଳା ନେତୃତ୍ୱାଧୀନ ବିକାଶ ପ୍ରତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିଠାରୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି। ବୋଷ୍ଟନ୍ଠାରେ ଆଜି ବିଳମ୍ବିତ ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ଏବଂ ମରକୋ ପରସ୍ପରକୁ ଭେଟିବେ। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ଜାତୀୟ ଶିକ୍ଷାନୀତି 2020 ଏବଂ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ସାକ୍ଷରତା କାର୍ଯ୍ୟକ୍ରମ ଉଲାସ ଅଧୀନରେ ନିର୍ଦ୍ଧାରିତ ବୟସ୍କ ସାକ୍ଷରତା ମାନଦଣ୍ଡ ହାସଲ କରିବାରେ ଉତ୍ତରାଖଣ୍ଡ ଦେଶର ଷଷ୍ଠ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମେଲବୋର୍ନ ସ୍ମିତ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ
3: କୃଷି କ୍ଷେତ୍ରରେ ଜଳସେଚନର ବ୍ୟବସ୍ଥା, ଚାଷୀମାନଙ୍କର ଧାନର ମୂଲ୍ୟ ବୃଦ୍ଧି, ଉଠା ଜଳ ସେଚନରେ ଅନେକ ଯୋଜନା ନେଇଛୁ, ଆଉ ଚାଷୀମାନଙ୍କର ପାଇଁ PM କିଷାନ ସେନ୍ କିଷାନ ବି ବର୍ତ୍ତମାନ ଦେବାର ବ୍ୟବସ୍ଥା କରିଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼ିଏ ବର୍ତ୍ତମାନ ପଦକ୍ଷେପ ନିଆଯାଇଛି, ଯେଉଁଟାକି ଡାକ୍ତର ସମସ୍ୟା ଥିଲା, ଆମେ ଆସିଲା ପରେ ଅନେକ ନିଯୁକ୍ତି ଦେଇଛୁ, ଆଉ ବର୍ତ୍ତମାନ ବି ଅନେକ ନିଯୁକ୍ତି ଦେବାର ବର୍ତ୍ତମାନ ପ୍ରକ୍ରିୟା ଚାଲିଛି। ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ବର୍ତ୍ତମାନ ପାଖାପାଖି ଆମେ 30,000 ଉପରୁ କର୍ମଚାରୀ, ରେଗୁଲାର କର୍ମଚାରୀ ଆମେ ନିଯୁକ୍ତି ଦେଇସାରିଛୁ ବିଭିନ୍ନ ଡିପାର୍ଟମେଣ୍ଟରେ। ତ ଆମେ 2 ବର୍ଷ ଭିତରେ ଯେତିକି ପ୍ରତିଶ୍ରୁତି ଦେଇଥିଲୁ ପାଖାପାଖି ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେଣୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଅଛି ଗୋଟେ 2047 ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ, ଗୋଟେ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ, ସେଥିରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ 2036 ଲକ୍ଷ୍ୟ ନେଇ ରଖିଛନ୍ତି। ଯେହେତୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା 1936, 2036 ତାକୁ 100 ବର୍ଷ ପୂର୍ତ୍ତି ହେବ। ତେଣୁ ଏ ଯୋଜନା ଗୁଡ଼ାକ ଯେଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାକୁ କେମିତି ଜନସାଧାରଣଙ୍କ ପାଖରେ ପହଞ୍ଚିବ, ଆଉ ଯୋଜନା ଯୋଜନାରେ ରହିବ ନାହିଁ, ତ ସେଥିପାଇଁ ଆମର ଜନପ୍ରତିନିଧି, ଜିଲ୍ଲାପାଳ, ସମସ୍ତ କର୍ମଚାରୀ, ଆମ ଦଳର ସର୍ବ କର୍ମକର୍ତ୍ତା ଆଉ ବିଶେଷ କରି ସାମ୍ବାଦିକ ବନ୍ଧୁମାନଙ୍କୁ ବି ଆମେ ଅନୁରୋଧ କରୁଛୁ, ଆମର ଯେଉଁଠି ଅସୁବିଧା ରହୁଛି କି ଦୋଷ ଦୁର୍ବଳତା ରହୁଛି ତାକୁ ଯେହେତୁ ଆପଣ ଚତୁର୍ଥ ସ୍ତମ୍ଭ ହିସାବରେ କେମିତି ଲୋକଲୋଚନକୁ ଆଣିବେ, ଆଉ ଆମେ ତାକୁ ସମ୍ପୂର୍ଣ୍ଣ କରିବୁ। ଆଜି ଏହି କାର୍ଯ୍ୟକ୍ରମରେ ଆସିକି ଆମେ ବିଭିନ୍ନ ଡିପାର୍ଟମେଣ୍ଟଙ୍କ ସହିତ ବି ଆଲୋଚନା କଲୁ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘର ଘର ନଳ ଯୋଜନାରେ କୋଟି କୋଟି ଟଙ୍କା ଦେଇଛନ୍ତି, ବିଭିନ୍ନ କମ୍ପାନୀମାନେ ନେଇକି ଟେଣ୍ଡର ଆଜି ପର୍ଯ୍ୟନ୍ତ 2019 ନେଇକି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କିଏ 2000

0: 2019 ରେ କି 2021 ରେ ଟେଣ୍ଡର ଏଗ୍ରିମେଣ୍ଟ କରିଛନ୍ତି, କିନ୍ତୁ ଦୁଃଖର ଆଉ ପରିତାପର ବିଷୟ 3 ବର୍ଷ ଭିତରେ କମ୍ପ୍ଲିଟ୍ ହେଲା ମଧ୍ୟ ଆଜି 2026 ମସିହା ଦ୍ୱାରା ପ୍ରାୟ 50% କାମ ହୋଇପାରିନାହିଁ। ତ ଆମ ସରକାର ଆସିଲା ପରେ ଡେଲି ମନିଟରିଂ କରାଯାଉଛି, ଆଉ ଜିଲ୍ଲା ପ୍ରଶାସନ ହେଉ କି ବିଭାଗୀୟ ଯେଉଁମାନେ ଅଛନ୍ତି, ପାନୀୟ ଜଳ ବିଭାଗ, ପଞ୍ଚାୟତିରାଜ, ସେମାନେ ଯେଭଳି ଭାବରେ ତଦାରଖ କରୁଛନ୍ତି ଆଉ ଯେଭଳି ଭାବରେ କାମ ଚାଲିଛି, ଖୁବ୍ ଜଲ୍ଦି ତାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।
1: ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ନରସିଂହ ମାଡ଼କାମି ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ

0: କରାଯାଉଛି, ଆଉ ଜିଲ୍ଲା ପ୍ରଶାସନ ହେଉ କି ବିଭାଗୀୟ ଯେଉଁମାନେ ଅଛନ୍ତି, ପାନୀୟ ଜଳ ବିଭାଗ, ପଞ୍ଚାୟତିରାଜ, ସେମାନେ ଯେଭଳି ଭାବରେ ତଦାରଖ କରୁଛନ୍ତି ଆଉ ଯେଭଳି ଭାବରେ କାମ ଚାଲିଛି, ଖୁବ୍ ଜଲ୍ଦି ତାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।
1: ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ନରସିଂହ ମାଡକାମି ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ବିଭାଗର ସଫଳ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ, ପାନୀୟ ଜଳ, ଏୟାର ଷ୍ଟ୍ରିପ୍ ଓ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ବିଧାୟକ ନରସିଂହ ମାଡକାମି ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକରେ ମାଲକାନଗିରିକୁ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। କାଲିମେଳା ଥାନା ଅଞ୍ଚଳର ଜଙ୍ଗଲରୁ ପୋଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ କହିଛନ୍ତି, ସୂଚନା ଆଧାରରେ ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜନଜାତି ସଂଗ୍ରହାଳୟ ଓ ନିର୍ମାଣାଧୀନ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିରେ ଭାରତ ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ପ୍ରକୃତ ଶ୍ରମଜୀବୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇ ଗ୍ରାମୀଣ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି 3.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଅଛନ୍ତି ମାନସୀ ଦେଇ, ରଞ୍ଜନ କୁମାର ମୁଦୁଲି ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
3: ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶାଳ ଗ୍ରାମ ହୋଇ ବାଲି ଗରଡ଼ା ଯେଉଁଠି ଯାଏ ଶାଳ ଗ୍ରାମ ହୋଇ ପ୍ରଭୁ ଅଲାର ନାଥଙ୍କ ପାଇଁ ଏ ବ୍ରହ୍ମଗିରି ମାଟି ଆଜି ଯାଇଛି ପବିତ୍ର ହୋଇ।
1: ଆ ହା ହା ହା, କି ସୁନ୍ଦର ଭଜନ! ପ୍ରକୃତରେ ଆଜି ଆମର ରାଜୁଆ ଏ କାନ ପୁରା ପବିତ୍ର କରିଦେଲା।
0: ମାନିଅପା ଜୁଆରେ।
1: ହଁ ରେ ବାପା, ରାଜୁଆ ବୁଢ଼ାଟିଏ ହୋଇଥା।
0: ଇଏ ମାନିଅପା, ତମେ ତ ଆସିଲ, ଇଏ ଜଗାନା ଗଲେ କୁଆଡେ ବା?
2: ଜଗାନା ଯିବେ କୁଆଡେ ବାପା?
0: ଆଜ୍ଞା,
2: ଏଇ ଏରୁଣ୍ଡି ବନ୍ଧ ପାଖରେ ରହି ମୁଁ ତୋର ଭକ୍ତି ଭାବ ଭରା ଗୀତଟିକୁ ଶୁଣିଲି। ଯାହା ହଉ, ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଅନବସର ନୀତି ଚାଲିଛି, ଆଉ ବ୍ରହ୍ମଗିରି ଚଳଚଞ୍ଚଳ। ସେଠି ତ ମହାପ୍ରଭୁଙ୍କ ସ୍ୱରୂପ ଭାବରେ ଅଲାରନାଥଙ୍କୁ ଜଗନ୍ନାଥ ପ୍ରେମୀ ଦେଖି, ଆଉ ସେଇ ଯୋଉ କ୍ଷୀରି, ଅଲାରନାଥଙ୍କ କ୍ଷୀରି ଖାଇ ମନ ଖୁସିରେ ସମସ୍ତେ ଭକ୍ତି ଭାବରେ ଘରକୁ ଫେରୁଛନ୍ତି, ନା କଣ ମାନି?
1: ହଁ ହଁ ଜଗନ୍ନାଥ, ତମେ ଠିକ କହିଛ, ଓଳିକି ହଉଛି ଜଗନ୍ନାଥ।
2: ହଉ ହଉ
0: ଜଗନ୍ନାଥ ଜୁହାରେ।
2: ହଉ ବାପା, ଯେ କଥା କଣ, ତେମେ ଦିହେଁ ଯାଇକି ଅଲାରନାଥଙ୍କୁ ଦର୍ଶନ କଲଣି ତ?
1: କି କଥା ଜଗାନା, ମୁଁ ପୁଣି ଯିବିନି? ହେଇ ପରା ସେଦିନ ରାଜୁଆକୁ ସେଇଠୁ ଭେଟ ହେଲା, ଆମେ ଦିହେଁ ସେଇଠୁ ପଳେଇଲୁ ନା। ଆଉ
2: ଭଲ କରିଛ, ମୋ ବାଟରେ ମୁଁ ବି ପ୍ରଭୁଙ୍କ ଦର୍ଶନ କରିଛି, ଆଉ ଏଇ ଅନବସର ସମୟରେ

0: ଆମେ ପ୍ରଭୁଙ୍କର କରୁଣା ଜଗତ ଜନଙ୍କ ଉପରେ ବରଷି ଯାଉ ଏତିକି କାମନା କରିବା ଯେ ଚାଷବାସ କେମିତି ଚାଲିଛି ତମ ଦିହିଙ୍କର।
1: ହଁ, ମୁଁ ତ ଚାଷବାସ କଥା କହିଲେ କେତେ ଭଲ ଭାବରେ ଚାଲିଛି ଜଗାନା। ଏଇନେ ତ ଖରିଫ ଋତୁ, ସବୁ ତଳି ଘରା ପାଇଁ ସମସ୍ତେ ପ୍ରସ୍ତୁତ। ବୁଝିଲୁ ରାଜୁଆ?
2: ଆଜ୍ଞା ଜଗାନା, ଇଏ ଖରା ଗଲା, ଇଏ ବରଷା ଆସୁଛି, ପୁଣି ଧୀରେ ଧୀରେ ବେଳେ ବେଳେ ମଝିରେ ମଝିରେ ଯୋଉ ବରଷା ହଉଛି, ଆମର ଯୋଉ ବିଲ ପୁରା ଯୋଉ ଖରା ଖାଇକି ଥିଲା, ଏବେ ଯୋଉ ପାଣି ଟିକେ ପଡିଲା, କେଡେ ଉଷୁଆସିଆ ହଉଛି। ଆଉ ସେଥିରେ ଆମେ ଯେତିକି ହଳ ପାଳ କରି ଆମର ଯୋଉ ତଳି ଘେରା ପ୍ରସ୍ତୁତ ପାଇଁ ପ୍ରସ୍ତୁତି ଆମେ ଚଲେଇଛେ, କେତେ ବଢିଆ କଥା କହିଲ।
0: ଭଲ କଥା ମାନି।
1: ହଁ, ସବୁ କଥା ହଉଛି ଯେ ବାପା, ବୈଜ୍ଞାନିକ ପଦ୍ଧତିରେ ସବୁ ହବା ଦରକାର। ଯୋଉ ତଳି ଘରା ତୁ କରିଛୁ, ସେ ତଳି ଘରରେ ଯେମିତି ନଳାର ବ୍ୟବସ୍ଥା ରହିଥିବା ଦରକାର। କାହିଁକି ନା ଜଗାନା, ଏଇ ଯୋଉ ବର୍ଷା ହଉଛି, ଯଦି ବର୍ଷା ପାଣି ନିଷ୍କାସନ ନହବ, ତାହେଲେ ତଳି ଘରରେ ତଳି ଆଉ ପାଇବୁ ନାହିଁ ରେ ବାପା।
2: ଜଗାନା,
0: ସତ କଥା ବାପା ରାଜୁଆ।
2: ଆଜ୍ଞା
0: ମାନି ଯୋଉ କଥା କହିଲେ, ଆମେ ବିଶେଷ ଭାବରେ ଯଦି ଅଧିକ ବର୍ଷା ହେଲା ପାଣିରେ ତଳି ଘରା କଣ ନଷ୍ଟ ହେଇଯିବ, ତଳି ଗୁଡିକ ମଧ୍ୟ ନଷ୍ଟ ହେଇଯିବ। ତେଣୁ ଜଳ ନିଷ୍କାସନ ମଧ୍ୟ ତଳି ଘରରେ କେମିତି ଠିକ ଭାବରେ ହଉଛି, ସେ କଥା ଧ୍ୟାନ ଦେବା ଆମ ସମସ୍ତଙ୍କର କାମ।
2: ବଢିଆ କଥା କହିଲ ହେଇଟି ମାନି ବାପା, ଭଲ କଥାଟେ କହିଲ। ଆମର ଯୋଉ ଚାଷବାସ କରିବା ପାଇଁ ଆମେ ବିଲ ପ୍ରସ୍ତୁତ କରୁଛେ, ତଳି ଘେରା ପ୍ରସ୍ତୁତ କରୁଛେ, ଯଦି ଆମେ ସିଆରା ସିଆରା କରିକି ତଳି ଯଦି ଆମେ ଭଲ ଭାବରେ ପ୍ରସ୍ତୁତ କରିବା, ଆମର ଗଛର କ୍ଷତି ହବନି।
1: ଭଲ କଥାଟିଏ କହିଲା ବାପା ରାଜୁଆ। ହଉ ଜଗାନା, ଏସବୁ କଥା ଆମର ଆଲୋଚନା ପଡିଲା, ହେଲେ ବର୍ତ୍ତମାନ ଟିକେ ଇଚ୍ଛା ହେଲାଣି ଭଜନ ଟିକେ ଶୁଣିବା ପାଇଁ। ତମେ ତ କିଛି କାହିଁ କହୁନ।
0: କହିବିନି କେମିତି, ପ୍ରଥମରୁ ତ ଆଜି କୋଠ ଘର ଭକ୍ତିର ସମୟ କରିଦେଇଛି ଆମ ରାଜୁଆ, ଆଉ ବିଳମ୍ବ କରନି ମାନି, ତୁରନ୍ତ ଗୋଟାଏ ଭକ୍ତି ଗୀତ ଶୁଣିଦିଅ।
1: ହଉ।

0: ବୁଝିଲ ମାନି?
1: ହଁ,
0: ସୁନ୍ଦର ଭକ୍ତି ଗୀତଟେ ଶୁଣେଇଦେଲ, ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇଦେବା।
1: ହଁ, ତାପରେ ଆମର ବିଜ୍ଞାପନ ରହିଛି, ବିଜ୍ଞାପନ ଶୁଣିନେବା।
0: ହଉ,
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଯାଏ
2: ସଙ୍କଟ କେ ସମୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କିଷାନୋ କେ ଲିଏ ବରଦାନ
3: ହେ ଅବ ସୁଖା ପଡେ ୟା ବାଡ ଆ ଜାଏ କୋଇ ଡର ନାହିଁ ଅବ ଓଲେ ପଡେ ୟା କୀଟ ପତଙ୍ଗେ ଫସଲ ଖା ଜାଏ କୋଇ ଫିକ୍ର ନାହିଁ
4: बुआई से फसल कटाई तक हर जोखिम का दावा न्यूनतम प्रीमियम पर अधिकतम भुगतान का वादा
5: योजना से हर साल जुड़ रहे हैं 5 करोड़ से ज्यादा किसान अब

0: ବାକି ଆମ ବାଡ଼ିରେ ଯେଉଁ କମ୍ପୋଷ୍ଟ ଆମେ ତିଆରି କରୁଛେ ତାକୁ ଆମେ ବ୍ୟବହାର କରିବା,
1: କରିପାରିବା
0: ଆଉ ରାସାୟନିକ ସାରକୁ ଚେଷ୍ଟା କରିବା କମ୍ କରିବା ପାଇଁ। ତା ଛଡ଼ା ୟୁରିଆ ଡିଏପି ଏଇ ଦୁଇଟା ସାର ମୁଖ୍ୟତଃ ସାର ଆମର ଚାଷୀ ଭାଇମାନେ ବ୍ୟବହାର କରନ୍ତି। ତା ଜାଗାରେ ସରକାର ବର୍ତ୍ତମାନ ନାନୋ ୟୁରିଆ ନାନୋ ଡିଏପି ଏଇ ନାନୋ କନସେପ୍ଟଟା ଆମ ପାଖରେ ଆସିଗଲାଣି, ଆଜିକି 4-5 ବର୍ଷ ହେଇଗଲାଣି। ତ ଏଇ ନାନୋ ୟୁରିଆ ନାନୋ ଡିଏପି ଆମେ ଗୋଟେ ଏ ବର୍ଷର ଟାର୍ଗେଟ 9,000 ବୋତଲ ନାନୋ ୟୁରିଆ 4,000 ବୋତଲ ନାନୋ ଡିଏପି ସାରର ଗୋଟେ ଟାର୍ଗେଟ ରଖିଛୁ। ତା ଛଡ଼ା ୟାଠୁ ଅଧିକା ବି ସପ୍ଲାଏ ହବ। ଇଏ ହଉଛି ମାତ୍ର ଗୋଟେ ବୋତଲ 500 ml ଏକର ପାଇଁ, ଏକ ଏକର ଧାନ ଚାଷ ପାଇଁ 500 ml ଆମେ ଦଉଛୁ ନାନୋ ୟୁରିଆ ବା ନାନୋ ଡିଏପି। ଆକୁ ଆମେ ଚାଷୀ ଭାଇମାନେ ଗୋଟେ ବାଲ୍ଟିରେ ଗୋଳେଇକି ତାକୁ ଅନ୍ତତ 30 ଲିଟର ପାଣିରେ ତାକୁ ଗୋଳେଇବେ 500 ml କୁ, ଏବଂ 2 ବ୍ୟାରେଲ ସଲ୍ୟୁସନ ତିଆରି କରିକି ଗୋଟେ ଏକର ଚାଷରେ ତାକୁ ସ୍ପ୍ରେ କରିବେ। ଗଛର ପତ୍ରରେ ସ୍ପ୍ରେ ହବ, ମାଟିରେ କିମ୍ବା ପାଣିରେ କିମ୍ବା ଗଛ ମୂଳରେ ସ୍ପ୍ରେ ହବ ନାହିଁ, ଯାହାଫଳରେ ସଙ୍ଗେ ସଙ୍ଗେ ଗଛର ପତ୍ର ସେ ଖାଦ୍ୟ ସାର ଗ୍ରହଣ କରିଦବ। ତ ଏଥିରେ କଣ ହଉଛି ନା, ପ୍ରଥମେ 500 ml ର ବୋତଲ ଗୋଟେ ପକେଟରେ ଚାଷୀ ନେଇକି ଯାଇପାରିବ, ଟ୍ରାନ୍ସପୋର୍ଟେସନ କଷ୍ଟ ବଞ୍ଚିବ। ଦ୍ୱିତୀୟ, ଗ୍ରାନ୍ୟୁଲାର ସାର ଯୋଉ ବସ୍ତା ତାକୁ ବହିକି ନବାର କଷ୍ଟ ଏବଂ ଟ୍ରାନ୍ସପୋର୍ଟେସନ କଷ୍ଟ ରହୁଛି, ସେଥିରୁ ସେ ବଞ୍ଚିଯିବ ଏବଂ ଏହା ବହୁତ ଶୀଘ୍ର ଗଛ ଗ୍ରହଣ କରିବ। ଗ୍ରାନ୍ୟୁଲାର ସାର ବ୍ୟବହାର କଲେ ପାଣିରେ ବହିଯାଉଛି, ମାଟି ଭିତରକୁ ପଳାଉଛି, ପବନରେ ଯାଉଛି, ସୂର୍ଯ୍ୟକିରଣରେ ଉଡ଼ିଯାଉଛି, କିନ୍ତୁ ଏଥିରେ ଆଉ ସେ ନଷ୍ଟ ହେବାର ପ୍ରଶ୍ନ ହିଁ ଉଠୁ ନାହିଁ, ଏବଂ କମ୍ ପଇସା, କମ୍ ପଇସାରେ ଚାଷୀ ଗୋଟେ ଏକର ସାର ବ୍ୟବହାର କରିପାରିବ। ଇଏ ହଉଛି ନାନୋ ଟେକ୍ନୋଲୋଜି।
1: ଆଚ୍ଛା ଆଚ୍ଛା, ଇଏ ବହୁତ ବଢିଆ, ଯାହା ଭଲ କାମ ବି ଦଉଛି ଚାଷୀ ଭାଇମାନେ କହୁଛନ୍ତି। ତ ଆମେ ତ ମାଟି ପରୀକ୍ଷା କଥା ଜାଣିଲେ, ତା ଭିତରେ ସାର କଥା ବି ଜାଣିଲେ, ସେମିତି ଆହୁରି ବି ଖରିଫ କାର୍ଯ୍ୟକ୍ରମ ସବୁ ରହିଛି, ଆପଣ ଟିକେ କୁହନ୍ତୁ।
0: ଆଜ୍ଞା, ୟାପରେ ଏଇ ଯୋଉ ଅର୍ଗାନିକ ବର୍ତ୍ତମାନ ଆମର ଚାଲିଛି, ଅର୍ଗାନିକ ଯୋଉ ଜୈବିକ ଚାଷ ଉପରେ ବର୍ତ୍ତମାନ ଏମ୍ଫାସିସ୍ ଦିଆହଉଛି, ୟାର ଆଉ ଗୋଟେ ବଡ ଉପାଦାନ ଆମ ପାଖରେ ଅଛି, ଯୋଉଟା ହଉଛି ଗ୍ରୀନ ମେନୁରିଂ ବା ସବୁଜ ଚାଷ, ଧଣିଚା। ଧଣିଚା ଆମେ ପୁରୀ ଜିଲ୍ଲାରେ ବର୍ତ୍ତମାନ 1705 ହେକ୍ଟରର ଧଣିଚା ଡେମନଷ୍ଟ୍ରେସନ କରିଛୁ, ଏବଂ ସେଥିରେ 426.25 କ୍ୱିଣ୍ଟାଲ ଧଣିଚା ମଞ୍ଜି ଚାଷୀମାନଙ୍କୁ ଯୋଗାଇ ଦିଆହେଇଛି। ସେ ଧଣିଚା ମଞ୍ଜିକୁ ଚାଷୀମାନେ ନେଇକି ବର୍ତ୍ତମାନ ବୁଣି ସାରିଛନ୍ତି, ବର୍ତ୍ତମାନ ବର୍ଷା ହେଇଗଲା ପରେ ତାକୁ କାଦୁଅ କରିକି ମାଟିରେ ମିଶେଇ ଦେବେ, 7 ଦିନ ଭିତରେ ସେ କାଦୁଅରେ ପଚିଯିବ। ପଚିଗଲା ପରେ ଆମର ୟୁରିଆ ସାର ଆମକୁ ମିଳିଗଲା, ସେଟା ଯୋଉ ଗ୍ରୀନ ମେନୁରିଂ କମ୍ପୋଷ୍ଟ, ସେଟା ୟୁରିଆ। ମାନେ ଗୋଟେ ଏକରକୁ ଯଦି ଆମ ଚାଷୀ 2 ବ୍ୟାଗ ୟୁରିଆ ଦଉଥିଲେ, ଯଦି ଫୁଲ 25-10 କେଜି ଧଣିଚା ଚାଷ କରିକି ତାକୁ ମାଟିରେ ମିଶଉଛନ୍ତି, ୟୁରିଆର ଆବଶ୍ୟକତା ରହୁନାହିଁ, ଜୈବିକ ଖତ ସମ୍ପୂର୍ଣ୍ଣ ମିଳିଗଲା। ତ ସେ ବର୍ତ୍ତମାନର ମୁଖ୍ୟ ଜିନିଷ ରହୁଛି ଯେ ଯେତେ ଆମେ ଗ୍ରୀନ ମେନୁରିଂ ଚାଷ କରିପାରିବା, ତ ଆମେ ଯେତିକି ବିହନ ବର୍ତ୍ତମାନ ଦଉଛୁ ଏକର ପିଛା 10 କେଜି ଆମେ ବିହନ ଦଉଛୁ, ସେଟା ଆମେ ଚାଷୀମାନଙ୍କୁ କହୁଛୁ ଯେ ଆପଣ ସମ୍ପୂର୍ଣ୍ଣ ବିହନକୁ ମାଟିରେ ମିଶାନ୍ତୁ ନାହିଁ, କିଛି ଅଧା ବିହନକୁ ମାଟିରେ ମିଶେଇ ଦିଅନ୍ତୁ, ଆଉ ଅଧା ବିହନକୁ ମଞ୍ଜି ତିଆରି କରନ୍ତୁ। ମଞ୍ଜି କଲେ ଆସନ୍ତା ବର୍ଷକୁ ଆପଣଙ୍କୁ ଆଉ ସରକାରଙ୍କଠୁ ମଞ୍ଜି ନେବାକୁ ଆବଶ୍ୟକତା ପଡିବ ନାହିଁ,
1: ନିଜେ ଘରେ ନିଜେ ମଞ୍ଜି
0: କରିବେ। ଯଦି ଜାଗା ନାହିଁ, ଜମି ନାହିଁ, ହିଡ଼ରେ ଆମେ ମଞ୍ଜି ପକେଇକି ଧଣିଚା ମଞ୍ଜି ଉତ୍ପାଦନ କରିପାରିବା, ଯୋଉଟାକି ଆସନ୍ତା ବର୍ଷକୁ ସିଡ଼ରେ ବ୍ୟବହାର ହେଇଯିବ। ତ ଇଏ ହଉଛି ଗ୍ରୀନ ମେନୁରିଂ ବା ଜୈବିକ ଚାଷ, ଏଇଟା ସରକାର ଗୋଟେ ଯୋଜନା ହାତକୁ ନେଇଛନ୍ତି।
1: ଆଚ୍ଛା, ଇଏ ଆମ ସବୁଜ ଚାଷ ବିଷୟରେ ଜାଣିଗଲେ, ବହୁତ ବଢିଆ କଥା, ଯୋଉଟାକି ଆମର କ୍ଷେତ ବଚା ଅଭିଯାନ ପାଇଁ ଏଇଟା ନିହାତି ଭାବରେ ଜରୁରୀ। ଇଏ ତ ଯବକ୍ଷାରଜାନ ସାର କଥା ଆପଣ କହିଦେଲେ, ତା ବଦଳରେ କଣ କରିବା? ତ ଆଉ ବି ସେମିତି ରହିଛି ଆମର କାର୍ଯ୍ୟକ୍ରମ, ଖରିଫ କାର୍ଯ୍ୟକ୍ରମ 2026ରେ।
0: ତ ମ୍ୟାଡ଼ାମ, ଆମର ଚାଷୀମାନଙ୍କ ପାଇଁ ଖରିଫର କାର୍ଯ୍ୟକ୍ରମ ଭିତରେ ଆଉ ଗୋଟେ କାର୍ଯ୍ୟକ୍ରମ ରଖା ହେଇଛି, ଶ୍ରୀ ଅନ୍ନ ଅଭିଯାନ।
1: ଆଚ୍ଛା,
0: ଶ୍ରୀ ଅନ୍ନ ଅଭିଯାନ ହଉଛି ଆମର ଯୋଉଟାକି ଆଗରୁ ମାଣ୍ଡିଆ ମିଶନ କୁହାଯାଉଥିଲା, ମିଲେଟ୍ ମିଶନ କୁହାଯାଉଥିଲା, ଯୋଉ ଜିନିଷକୁ ଆମେ ଛାଡି ଦେଇଥିଲେ ସେ ଜିନିଷକୁ ଆଉ ଥରେ ଆମେ ବର୍ତ୍ତମାନ ଆଦରି ନେଇଛେ। ତ ଇଏ ମିଲେଟ୍ ମିଶନରେ ଆମେ 250 ହେକ୍ଟର ଖରିଫ ଋତୁରେ ରଖିଛୁ, ଯୋଉଟାକି ଆମର କୃଷ୍ଣପ୍ରସାଦ ବ୍ଲକରେ ହଉଛି। ଚାଷୀମାନେ ମାଣ୍ଡିଆ ଚାଷ କରିବେ ଏବଂ ସରକାର ତାଙ୍କଠୁ କିଣିବେ। ଇଏ ଗୋଟେ ଏମିତି ପୁଷ୍ଟିସାର ଏବଂ ସ୍ନେହ ସାର ଯୁକ୍ତ ଖାଦ୍ୟ, ଯୋଉଟାକି ଆମର ଗରିବ ଲୋକମାନଙ୍କ ପାଇଁ, ଯୋଉ କୁକୁଡ଼ା ମାଂସ କି ଖାସି ମାଂସ ତାଙ୍କ ପାଇଁ ଗୋଟେ କଷ୍ଟ ଜିନିଷ, କିନ୍ତୁ ସେମାନେ ମାଣ୍ଡିଆ ବ୍ୟବହାର କରିପାରିବେ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତ ଇଏ ଗୋଟେ କାର୍ଯ୍ୟକ୍ରମ ନିଆ ହେଇଛି, ଯୋଉଟାକି ଏ ବର୍ଷ ଆମେ କ୍ୱିଣ୍ଟାଲ ପିଛା 4,886 ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରିଛୁ, ଏବଂ ଆମେ 300 କ୍ୱିଣ୍ଟାଲ ସରକାର କିଣିସାରିଛନ୍ତି ଆମ ଚାଷୀମାନଙ୍କଠୁ। ଆସନ୍ତା ବର୍ଷ ବି ଆମେ ଆଶା କରିବୁ ଏଇ ଯୋଉ ଚାଷଟି ହବ 250 ହେକ୍ଟର ଚାଷୀମାନେ ଭଲ ପଇସା ପାଇବେ। ତା ଛଡ଼ା ଆଉ ଗୋଟିଏ, ଏବେ ଏଇ ଜଳବାୟୁ ଯୋଉ ପରିବର୍ତ୍ତନ ସିଚୁଏସନ୍ ଯାହା ହଉଛି, ଏଲିନୋର ଏଫେକ୍ଟ ରହୁଛି, ବର୍ଷା ଠିକ୍ ଟାଇମ୍ରେ ହେଲା ନାହିଁ, ଆଗକୁ କ'ଣ ହବ ସମସ୍ତେ ଗୋଟେ ଭୟରେ ରହୁଛନ୍ତି, ତେଣୁ ଚାଷୀମାନଙ୍କୁ ଆମେ କହୁଛୁ ଯେ ଆପଣ ଡାଇରେକ୍ଟ ସିଡିଂ କରନ୍ତୁ, ଡାଇରେକ୍ଟ ସିଡେଡ୍ ରାଇସ୍ ବା ଡାଇରେକ୍ଟ ବୁଣା ଚାଷ ହବ, ଆଉ ତଳି ପକେଇକି ରୋଇବା ପାଇଁ ପାଣି ଦରକାର ହଉଛି,
1: ମାନେ ଛଟା ବୁଣା କରିଦେବେ,
0: ଛଟା ବୁଣା ହବ ଏବଂ ଧାଡ଼ିରେ ହବ। ତ ସେ ଲାଗି ଏବେ ଆମର ସବୁ ମେସିନ୍ ଆସିଗଲାଣି, ସିଡ୍ରିଲ୍ ଆସିଗଲାଣି, ଟ୍ରାକ୍ଟର ପଛରେ ଲାଗିଯାଉଛି, ଯୋଉଥିରେ ସିଟ୍ ଧାଡ଼ିରେ।

0: ବୁଣା ହଉଛି, ଯାହାକୁ ଆମେ ମେକାନାଇଜ ଡାଇରେକ୍ଟ ସିଡେଡ୍ ରାଇସ୍ କହୁଛୁ, ମାନେ ଡାଇରେକ୍ଟ ମଞ୍ଜି ପଡିବ କ୍ଷେତରେ, ଆଉ ଯାହାଫଳରେ ଆପଣଙ୍କୁ ଆଉ କାଦୁଅ କରିବାକୁ ପଡିବ ନାହିଁ, କିମ୍ବା ଆପଣଙ୍କୁ ତଳି ରୋଇବାକୁ ପଡିବ ନାହିଁ, ଏବଂ ପାଣିର ଭଲ ବିନିଯୋଗ ହବ, ପାଣି ଲସ୍ ହବନି, ପାଣିର କ୍ଷତି ହବ ନାହିଁ, ପାଣିଟା ସମ୍ପୂର୍ଣ୍ଣ ଭାବରେ ଇକୋନୋମିକ ୟୁଟିଲାଇଜେସନ ହବ। ତ ସେ ଲାଗି ଇଏ ଯୋଉ କରାହଉଛି, ଏଥିରେ ଚାଷୀଙ୍କୁ ଟ୍ରାକ୍ଟରର ସୁବିଧା କରିଦିଆଯାଉଛି, ସିଡ୍ରିଲ୍ର ସୁବିଧା କରିଦିଆଯାଉଛି, ସେମାନେ ବୁଣିବେ, ଏବଂ ଧାଡ଼ି ବୁଣା ପାଇଁ ତାଙ୍କୁ ଇନ୍ସେଣ୍ଟିଭ ପଇସା ମଧ୍ୟ ସରକାର ପ୍ରଦାନ କରୁଛନ୍ତି। ଏ ବାବଦକୁ ଆମର 300 ହେକ୍ଟର କାର୍ଯ୍ୟକ୍ରମ ରଖାହେଇଛି, ବ୍ରହ୍ମଗିରିରେ 75 ହେକ୍ଟର, କଣାସରେ 75 ହେକ୍ଟର, ଆପଣଙ୍କର ପୁରୀ ସଦରରେ 75 ହେକ୍ଟର, ନିମାପଡ଼ା ବ୍ଲକରେ 75 ହେକ୍ଟର, ଏମିତି 300 ହେକ୍ଟରର କାର୍ଯ୍ୟକ୍ରମ ନିଆହେଇଛି। ତା ଛଡ଼ା ଆଉ ଗୋଟେ ଯୋଜନା ଆମ ପାଖରେ ଆସିଛି, ଏ ବର୍ଷ ପ୍ରଥମ କରି ପୁରୀ ଜିଲ୍ଲାରେ ଆରମ୍ଭ କରାହେଇଛି, ଯୋଉଟାକି ଅମୃତ ଅନ୍ନ ଯୋଜନା। ଇଏ ଯୋଜନାର ଅନ୍ୟ ନାଁ ହେଉଛି ବଳଭଦ୍ର ଜୈବିକ ଚାଷ ମିଶନ। ଇଏ ଯୋଉ ଯୋଜନା, ଇଏ ଯୋଜନାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଯୋଉ ଚାଉଳ ଦରକାର ହେଉଛି କୋଠଭୋଗ କରିବା ପାଇଁ, ସେ ଚାଉଳ ଏଇ ଯୋଜନାରେ ପ୍ରସ୍ତୁତ କରାଯିବ, ସମ୍ପୂର୍ଣ୍ଣ ଭାବରେ ଜୈବିକ ଚାଷ ହବ, ଯେଉଁଥିରେ କୌଣସି ସାର ଔଷଧ ବ୍ୟବହାର ହେବ ନାହିଁ, ଏବଂ ସେ ଯୋଉ ଚାଉଳଟି ଉତ୍ପାଦନ ହବ ସେ ଚାଉଳ ଛତିଶା ନିଯୋଗକୁ ଦିଆହବ, ଏବଂ ମହାପ୍ରଭୁଙ୍କର କୋଠଭୋଗରେ ସେ ଚାଉଳ ବ୍ୟବହାର କରାଯିବ। ଏଇଟା ବର୍ତ୍ତମାନ ଆମର 60 ହେକ୍ଟରରେ ଧାଡ଼ି ରୁଆ କାର୍ଯ୍ୟକ୍ରମ ନିଆହଉଛି, ଆଉ 20 ହେକ୍ଟରରେ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ନିଆହେଇଛି।
1: ଏଠି କିଏ କିଏ କରୁଛନ୍ତି ସବୁ ଆପଣଙ୍କ ପାଖରେ?
0: ଇଏ ହେଉଛି ସରକାରଙ୍କର ଇଏ କାର୍ଯ୍ୟକ୍ରମ, ଏଥିରେ ଆମର ଟେକ୍ନିକାଲ ନଲେଜ ଆମର ଅଫିସର୍ସ ମାନେ ଅଛନ୍ତି, ତାକୁ ଦେଉଛନ୍ତି, ଚାଷୀମାନେ ଏଇଟାକୁ କରିବେ, ଏବଂ ଏଥିପାଇଁ ଏନ୍ଜିଓ ସିଲେକ୍ସନ ହେଇଛି, ଏନ୍ଜିଓ ମାନେ ଫେସିଲିଟେଟ୍ କରିବେ ଚାଷୀମାନଙ୍କୁ ସିଡ୍, ସେମାନଙ୍କୁ ବର୍ତ୍ତମାନ ଯୋଉ ସିଡ୍ ସପ୍ଲାଏ ହବ। ଏ ବର୍ଷ ଆମର ପୁରୀ ପାଇଁ ଗୋଟେ କଳା ଜିରା ଭେରାଇଟି ନିଆ ହେଉଛି, ଯୋଉ କଳା ଜିରା ଭେରାଇଟିକୁ ଚାଷୀମାନେ ଚାଷ କରିବେ। ଏଇଥିରେ ଗୋଟେ ବଡ ଜିନିଷ ରହୁଛି ଯେ ଗୋଟେ ହେକ୍ଟର ଚାଷ କଲେ ଜଣେ ଚାଷୀ 12,500 ଟଙ୍କା ଇନ୍ସେଣ୍ଟିଭ ପ୍ରଥମ ବର୍ଷ ସେ ପାଇବ, ଦ୍ୱିତୀୟ ବର୍ଷ ପାଇବ 10,000, ତୃତୀୟ ବର୍ଷ ପାଇବ 7,500, ଚତୁର୍ଥ ବର୍ଷ ପାଇବ 5,000, ଏବଂ ପଞ୍ଚମ ବର୍ଷ ପାଇବ 4,000 ହେକ୍ଟର ପିଛା ଇନ୍ସେଣ୍ଟିଭ। ଆଉ ଜଣେ ଚାଷୀକୁ ମ୍ୟାକ୍ସିମମ 2 ହେକ୍ଟରରୁ ଅଧିକା ଦିଆହେବ ନାହିଁ, ଜଣେ ଚାଷୀ 2 ହେକ୍ଟର ଚାଷ କରିବେ। ଇଏ ଗୋଟେ ସମ୍ପୂର୍ଣ୍ଣ ଭାବରେ ଜଗନ୍ନାଥଙ୍କ କୋଠଭୋଗ ପାଇଁ ଏକ ସମ୍ପୂର୍ଣ୍ଣ ଜୈବିକ ଚାଷ। ତା ଛଡ଼ା ଆଉ ଗୋଟେ ଆମର ଏଠି ନିଆଯାଇଛି, ଯେଉଁଟାକି ଆମେ ଭୁଲି ଯାଇଥିବା ଚାଷ ବା ନ୍ୟାଚୁରାଲ ଫାର୍ମିଂ ଦେଶୀ ଚାଷ, ସେଇଟାକୁ 1600 ହେକ୍ଟରର କାର୍ଯ୍ୟକ୍ରମ ନିଆହେଇଛି ପୁରୀ ଜିଲ୍ଲାରେ। ସେ କାର୍ଯ୍ୟକ୍ରମରେ ଆମର ସିଲ୍ ବାୟୋଟେକ୍ ବୋଲି ଗୋଟେ ଏନ୍ଜିଓ ଅଛି, ସେଇ ଏନ୍ଜିଓ ବର୍ତ୍ତମାନ ସେ କାର୍ଯ୍ୟକ୍ରମକୁ ନେଇଯାଉଛି ଗଭର୍ଣ୍ଣମେଣ୍ଟଙ୍କ ସହିତ ପାର୍ଟିସିପେଟ୍ କରିକି, ସେଥିରେ ବର୍ତ୍ତମାନ ଚାଷୀମାନଙ୍କୁ ପ୍ରବର୍ତ୍ତା ଯାଉଛି, ଗାଁ ଗାଁରେ ଟ୍ରେନିଂ କରାଯାଉଛି, ଆପଣମାନେ ଆଉ ଥରେ ପୁରୁଣା ଯାହା ଯାହା ଆପଣ ଛାଡ଼ି ଯାଇଛନ୍ତି, ସେ ମାଣ୍ଡିଆ ହଉ, ବାଜରା ହଉ, କୋଦୋ ହଉ, ତାକୁ ଛାଡ଼ି ଯାଇଛନ୍ତି, ତାକୁ ଆଣନ୍ତୁ। ଅନ୍ୟାନ୍ୟ ଦେଶୀ ଯୋଉ ରହୁଛି ଆପଣଙ୍କର କନ୍ଦା ଚାଷ ଗୁଡ଼ା ଯୋଉ ରହୁଛି, ଏସବୁ ଜିନିଷକୁ ଯୋଉ ଛାଡ଼ି ଯାଇଛନ୍ତି ସେ ଜିନିଷକୁ ଆଉ ଥରେ ଚାଷ ଆରମ୍ଭ କରନ୍ତୁ। ତ ଇଏ କାର୍ଯ୍ୟକ୍ରମ ଭିତରେ ଏଇ ଯୋଉ ନ୍ୟାଚୁରାଲ ଫାର୍ମିଂ, ଯେହେତୁ ଆମର ପରିବେଶ ଦୂଷିତ ହେଇଗଲାଣି, ଜଳବାୟୁ ଦୂଷିତ ହେଇଗଲାଣି, ମାଟି ଦୂଷିତ ହେଲାଣି, ପାଣି ଦୂଷିତ ହେଲାଣି, ପବନ ଦୂଷିତ ହେଲାଣି, ସେଥିପାଇଁ ଆମକୁ ନ୍ୟାଚୁରାଲ ଫାର୍ମିଂ ବା ଦେଶୀ ଚାଷ ଆପଣାଇବାକୁ ପଡିବ। ଯେତେ କମ୍ ପରିମାଣରେ ସାର ବ୍ୟବହାର କରିବା, ଯେତେ କମ୍ ପରିମାଣରେ ଔଷଧ ବ୍ୟବହାର କରିବା, ଏବଂ ଦେଶୀ ଚାଷ ଆପଣାଇବା, ଯୋଉ ଯୋଉ ଜାଗା ଗୁଡ଼ିକ ଆମର ଫାଙ୍କା ପଡିଯାଉଛି ସେସବୁ ଜାଗାକୁ ବର୍ତ୍ତମାନ ଦେଶୀ ଚାଷରେ ଆମେ ବ୍ୟବହାର କରିବା। ଆମର ଦେଶୀ ମୁଗ ଯାହା ଅଛି, ଦେଶୀ ବିରି ଯାହା ଅଛି, ଦେଶୀ ମାଣ୍ଡିଆ ଯାହା ଅଛି, କୋଳଥ ଯାହା ଅଛି, ଯାହା ଯାହା ଦେଶୀ ଜିନିଷ ଆମ ପାଖରେ ଥିଲା, ତାକୁ ବର୍ତ୍ତମାନ ଏଇ ଆମର ଯୋଉ ଭୁଲି ଯାଇଥିବା ଚାଷ ବା ଫର୍ଗଟନ୍ କ୍ରପ୍ ବା ନ୍ୟାଚୁରାଲ ଫାର୍ମିଂରେ 1600 ହେକ୍ଟର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆକୁ ରଖାହେଇଛି। ତା ବ୍ୟତୀତ ଆମର ସରକାର 2 ମୁଖ୍ୟ ଯୋଜନା ରଖିଛନ୍ତି ଚାଷୀମାନଙ୍କର ଫାଇନାନ୍ସିଆଲ ଆସିଷ୍ଟାନ୍ସ, ଆର୍ଥିକ ସହାୟତା। ଗୋଟେ ହେଉଛି ପିଏମ୍ କିଷାନ, ଆଉ ଗୋଟେ ରହୁଛି ସିଏମ୍ କିଷାନ। ପିଏମ୍ କିଷାନରେ ଆମେ ବର୍ଷକୁ 6,000 ଟଙ୍କା ଦଉଛୁ, ସରକାର ଦଉଛନ୍ତି 3 କିସ୍ତିରେ 2,000 ଟଙ୍କା କରିକି ଦଉଛନ୍ତି। ସିଏମ୍ କିଷାନରେ ବର୍ତ୍ତମାନ 4,000 ଦିଆହଉଛି, 2 କିସ୍ତିରେ 2,000 କରିକି ଦିଆଯାଉଛି। ତେଣୁ 2 ଯୋଜନା ମିଶିଗଲେ ବର୍ଷକୁ 10,000 ଟଙ୍କା ଚାଷୀମାନଙ୍କୁ ଗୋଟେ ଦିଆହଉଛି ଆର୍ଥିକ ସହାୟତା, ଚାଷରେ ମଞ୍ଜି ସାର ଔଷଧ ବ୍ୟବହାର କରିବା ପାଇଁ। ସିଏମ୍ କିଷାନରେ ଆମର ବର୍ତ୍ତମାନ 1,59,831 ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି ପିଏମ୍ କିଷାନରେ। ସିଏମ୍ କିଷାନରେ 2,25,656 ଚାଷୀ ଆମର ବର୍ତ୍ତମାନ ଏଇ ପୁରୀ ଜିଲ୍ଲାରେ ବେନିଫିଟ ପାଇଚାଲିଛନ୍ତି, ଫାଇନାନ୍ସିଆଲ ବେନିଫିଟ। ତା ଛଡ଼ା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ, ସମନ୍ୱିତ କୃଷି ଯୋଜନା, ଇଏ ଯୋଜନାରେ 188 ଚାଷୀଙ୍କୁ ଏଥର ଅନ୍ତର୍ଭୁକ୍ତ କରାଯିବ ପୁରୀ ଜିଲ୍ଲାରେ। ଏ ଯୋଜନାରେ କଣ ହଉଛି ନା, ଜଣେ ଚାଷୀ ତାର ସ୍ୱଳ୍ପ ଜମି ଭିତରେ ବର୍ଷ ସାରା ଯେମିତି ଇନକମ୍ ପାଇବ, କେମିତି ପାଇବ, ତା ଭିତରେ ଗୋଟେ ପୋଖରୀ ଥିବ, କିଛି କଦଳୀ ଗଛ ଲଗା ହବ, କିଛି ଆମ୍ବ କିମ୍ବା ପଣସ କିମ୍ବା ନଡ଼ିଆ ଚାଷ ହବ, କୁକୁଡ଼ା ପାଳନ ହବ, ବତକ ସେଠି ସେ ରଖିବେ, ଆଉ ଗାଈ ଗୋରୁ ବି ରଖିପାରିବେ, ଇଏ ଜିନିଷ ତା ଭିତରେ ସେମାନେ କରିବେ। ସରକାର ସେଥିପାଇଁ ସେମାନଙ୍କୁ କିଛି ସବସିଡି ଦଉଛନ୍ତି, ସବସିଡିଟା ଫେଜ୍ ୱାଇଜ୍ ଦିଆହଉଛି, ସେମାନେ ସବସିଡି ପାଇବେ ଏବଂ କରିବେ ଟାଇମ୍ ଟୁ ଟାଇମ୍। ଆମର ଯୋଉ ଅଛନ୍ତି

0: କମିଟି ଅଛନ୍ତି ବ୍ଲକରେ, ଯେଉଁ BTT ରହୁଛି, ବ୍ଲକ ଟେକ୍ନୋଲୋଜି ଟିମ୍ ରହୁଛି, ସେମାନେ ଯିବେ, ତାକୁ ଭେରିଫିକେସନ କରିବେ ଏବଂ କରିକି ତାଙ୍କର ସବସିଡି ଦେଇ ଚାଲିବେ। ଚାଷୀ ବର୍ଷ ସାରା କିଛି ନା କିଛି ଇନକମ୍ ତା ଭିତରୁ ପାଇ ଚାଲିଥିବ।
1: ତେବେ ଯାହା ହଉ, ଆମର ଯାହା ଥିଲା ଖରିଫ କାର୍ଯ୍ୟକ୍ରମ 2026 ଆଉ ଏହା ମାଧ୍ୟମରେ ଚାଷୀ ଭାଇମାନଙ୍କର ଆୟ ବୃଦ୍ଧି, ସାର୍ ତ କହିଲେ ସବୁ ଯୋଜନା ବିଷୟରେ ଏବଂ କାର୍ଯ୍ୟକ୍ରମ ମାନ ଆପଣମାନେ ଜାଣିଲେ। ଆଉ ବିଶେଷ ଭାବରେ ଆମର ଯୋଉ କ୍ଷେତ ବଜାର ଅଭିଯାନ ଚାଲିଥିଲା, ମାନେ ଆମର ପ୍ରଧାନମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କର, ତେବେ ଏଇ ଯୋଉ ତା ବଦଳରେ ଆମେ କେମିତି ମାଟି ପରୀକ୍ଷା କରିକିରି କୋଉ ସାର ଦରକାର, ସବୁଜ ସାର କେମିତି ପ୍ରୟୋଗ କରିବା, କମ୍ପୋଷ୍ଟ ଖତ ପ୍ରୟୋଗ କରିବା, ସବୁ ବିଷୟ କିଛି ଜାଣିପାରିଲେ। ତେଣୁ ନିହାତି ଭାବରେ ସାର୍ ଯାହା କହିଛନ୍ତି, ଯଦି ଆମେ ତାକୁ ଧ୍ୟାନ ଦେଇ ଚାଷରେ ଆଗେଇବା ତାହେଲେ ନିଶ୍ଚିତ ଭାବରେ ସଫଳତା ପାଇବା। ଧନ୍ୟବାଦ ସାର୍ ଆପଣଙ୍କର ବହୁମୂଲ୍ୟ ସମୟ ପାଇଁ କାର୍ଯ୍ୟକ୍ରମ ତରଫରୁ। ନମସ୍କାର।
0: ନମସ୍କାର
2: ଜଗାନା।
3: ହଁ
2: କଣ, ସବୁ ଆମର ବାଟ ପାଇଯାଇଥିବେ ନା ନାଇଁ ଚାଷୀ ଭାଇ?
3: ସବୁ କଥା ବୁଝେଇ କହିଲେ ଆମର ବିଶେଷଜ୍ଞ। ଖରିଫ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଭାବରେ ସେମାନେ ନିଜର ଚାଷ କରିକି ଆୟ ବୃଦ୍ଧି କରିପାରିବେ, ସେଇ ଯୋଉ ବିଶେଷଜ୍ଞ ଯୋଉ ବାଟ ବତେଇଛନ୍ତି ସେଇ ବାଟ ଦେଇକି ଆଗେଇ ଯାଆନ୍ତୁ, ଲାଭବାନ ହୁଅନ୍ତୁ।
1: ହଁ ହଁ ଜଗାନା, ଏସବୁ କଥା ଆମେ ଜାଣିଲେ, ଆମର ବିଶେଷଜ୍ଞ ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ତମେ ମନେ ପକାଅ, ଆମେ ଯାଇଥିଲେ କଣାସ ବ୍ଲକ ଆଉ ଗଡ଼ସାନପୁଟ ଗ୍ରାମ, ସେଇ ଗ୍ରାମରେ ଚାଷୀ ଭାଇଙ୍କୁ ଆମେ ଭେଟିଥିଲେ। ତାହେଲେ ତାଙ୍କ ଭିତରୁ ଜଣେ ଚାଷୀ ଭାଇ ଅଛନ୍ତି, ଆମେ ତାଙ୍କ ମୁହଁରୁ ଜାଣିନବା। ଭାଇ ଆପଣଙ୍କ ପରିଚୟ ଟିକେ ଦେଲେ।
4: ସୁଜାତ କୁମାର ପାଲଟା ସିଂ।
1: ଆଚ୍ଛା, ଜମି କେତେ କଣ ଅଛି?
4: ଜମି 7 ଏକର 8 ଏକର।
1: ଆଚ୍ଛା, 7 ଏକର ଜମିରେ ଆପଣ କଣ ସବୁ ଚାଷବାସ କଣ କରନ୍ତି?
4: ଧାନ ଚାଷ ହୁଏ, ବାଦାମ ଚାଷ, ପରିବା ଚାଷ, ସବୁ ପ୍ରକାର ଭେରାଇଟି ପରିବା ଚାଷ ହୁଏ।
1: ଆଚ୍ଛା, ମାନେ ବର୍ତ୍ତମାନ ଏଇନେ କଣ ଅଛି?
4: ବର୍ତ୍ତମାନ ଏବେ ଧାନ ଚାଷ ଚାଲିଛି।
1: ଧାନ କୋଉ ଧାନ ଆପଣ ଲଗେଇଛନ୍ତି?
4: ଆମେ ଏବେ ଆଜି ଧାନ ଆଜି ବୁଣିଲୁ, ଆଜି 70-75।
1: 70-75 ମାନେ ତାର
4: ଧାନ ନା 70-75।
1: ଆଚ୍ଛା ଆଚ୍ଛା, ଭଲ ଅମଳ ହଉଛି।
4: ଆଜ୍ଞା ଆଜ୍ଞା।
1: ଆଚ୍ଛା, କେତେ ଜମିରେ କରିଛନ୍ତି?
4: ଆଜି ଆମେ 2 ଏକର ଖଣ୍ଡେ ଆଜି ଧାନ ଆଜି ଇଏ ହେଲା, ଆମର ବୁଣା ହେଲା 2 ଏକର ଆଜି।
1: ଜମିଟାକୁ ତା ପୂର୍ବରୁ କେମିତି ପ୍ରସ୍ତୁତି କେମିତି କରୁଛନ୍ତି?
4: ଆଜ୍ଞା, ଆମର ଧାନ ଯେଉଁ ଗଲା ବର୍ଷ ଯେଉଁ ଧାନ ହୁଏ, ଧାନ କଟା ହେଲା ପରେ ତାର ଠିକ ବର୍ଷେ ଯେତେବେଳେ ତାକୁ ପାଗ ଜମିରେ ନଥିବ, ଯେତେବେଳେ ବର୍ଷା ହୁଏ ତାପରେ ତାର ଖରୁଡ଼ି ଚାଷ, ବର୍ଷା ସରିଲା ପରେ ଖରୁଡ଼ି ଚାଷ କରାହେଇଯାଏ। ଖରୁଡ଼ି ଚାଷ ଗୋଟେ ଗୋଡ଼ କରିବ, 2 ଗୋଡ଼ କରିବ, ତାପରେ ସେ ବାଳୁଙ୍ଗା ଉଠିଗଲା ପରେ ତାପରେ ଆଉ ଥରେ ଚାଷ କରାହେଇଯାଏ। ଚାଷ କରିକି ତାପରେ ଆମର ଆଜି ଆମେ ଯେଉଁ ବୁଣିଲୁ ଧାଡ଼ି ପ୍ରଣାଳୀରେ ଆଜି ଧାନ ବୁଣା ହେଲା। ଆଜି ଧାଡ଼ିରେ ପ୍ରାୟ 6x12-15 କେଜି ଧାନ ବୁଣା ହେଲା।
1: ତାପରେ ଧାଡ଼ିରେ କାହିଁକି ବୁଣୁଛନ୍ତି? କଣ
4: ବୁଣିଲେ ଆମର ବାଳୁଙ୍ଗାଟା ଆଉ ସେତେ ବାଳୁଙ୍ଗା ଜଣାପଡ଼ିଯିବ, ବାଳୁଙ୍ଗା ଆଉ ସେତେ ଉଠିବନି, ବଛା ବଛି ହେଇଯିବ। ଆମର ଲଙ୍ଗଳମୟ ଖାଲି ମରା ହେବା ପାଇଁ କିଛି ପ୍ରୋବ୍ଲେମ କିଛି ନାହିଁ। ତାପରେ ସେତେ କୌଣସି ଘାସ ଫାସ ସେତେ ଉଠେନି, ଧାନଟା ତାର ସିଷ୍ଟମ ଯୋଉ 2-3 ଇଞ୍ଚ ଡିଷ୍ଟାନ୍ସ ରହିବ, ରୋଇଲା ଟାଇପ୍ର ଏମିତି ରୁଆ ହୁଏ, ସେମିତି ଧାଡ଼ି ବୁଣା ଯାହା ରୁଆ ତାର ପୁରା 95% ସମାନ।
1: ଆଚ୍ଛା, ତେଣୁ ଧାଡ଼ି ବୁଣାଟା ହେଲେ ରୋଗ ପୋକ କମ,
4: ରୋଗ ପୋକ କମ, ସବୁ ଡିଷ୍ଟାନ୍ସ ମେଣ୍ଟେନ କରିକି ରହିବ, ଗଛରୁ ଗଛ ଯୋଉ ଡିଷ୍ଟାନ୍ସ 3-4 ଇଞ୍ଚ କି 5 ଇଞ୍ଚ ଡିଷ୍ଟାନ୍ସ ରହିବ, ତେଣୁକରି ଗଛ ଗଛ ଛାଡିଲେ ଆଉ ରୋଗ ପୋକ ସେତେ ଲାଗିବ।
1: ଲଗେଇଲେ ଆଜି କେତେ ଦିନ ଭିତରେ ପୁଣି ଅମଳ ଯୋଗ୍ୟ ହବ? କେତେ ମାସ ଲାଗିବ?
4: 4 ମାସ। ତ
1: ୟାପରେ କେତେ ଦିନ ପରେ ଆସିବ ଗଛ?
4: ୟାପରେ ଆଜି ଆଗେ ଗଛ ହେଲା, ବର୍ଷା ହେଲା ପରେ ଗଛ ଉଠିବ। ବର୍ଷା ଧର ଆଜି ବୁଣିଲୁ, ବର୍ଷା ହେଲା ପରେ ଠିକ 10-12 ଦିନ 8-10 ଦିନ ପରେ ଗଛ ଆରମ୍ଭ ହେଇଯିବ। ଗଛ ଆରମ୍ଭ ହେଲା, ଗଛର ଟିକେ ଠିକ ତାର ଯେମିତି ଆମର ମଣିଷ ମ୍ୟାଚୁରିଟି ପାଇବ, ଗଛର ମ୍ୟାଚୁରିଟି ପାଇଗଲା ପରେ ତାର ଲଙ୍ଗଳମହି ମରା ହବ। ଲଙ୍ଗଳମହି ମରା ହେଲା ପରେ ତାପରେ ତାକୁ ଜମି ବଛା ହବ, ଜଙ୍ଗଳମହି ମରା ହବ। ତା କେତେ ଦିନ ପରେ ଖାଲି କଳାମହି ଦିଆ ହବ, ସେ ଯୋଉ ଘାସ ଗୁଡାକ ଲଙ୍ଗଳମହି ମରା ହେଲା ପରେ ଘାସ ଦେବ, କଳାମହି ମାରିଦେଲା ପରେ ସେ ଘାସ ଗୁଡାକ ସବୁ ଠା ଠା ସବୁ ହେଇଯିବ। ତାପରେ ବଛା ଆରମ୍ଭ ହବ, ବଛା ସରିବା ପରେ ତାପରେ ଜମିର ଧାନ ଖେଳୁଆ କରାଯିବ। ଖେଳୁଆ ବୋଲେ ଆମେ ଆଜି ଆଜ୍ଞା ଧାଡ଼ି ବୁଣା କରିଛୁ, ଧାଡ଼ି ବୁଣାରେ ଖେଳିବା କିଛି ଆବଶ୍ୟକ ନାହିଁ। ଧାନ ଆମେ ବୁଣିଥିଲେ ତାପରେ ତାର ଖେଳୁଆ ହବ, ଖେଳ ସବୁ ଧାନକୁ ଧାନ ସବୁ ଅଲଗା ଡିଷ୍ଟାନ୍ସ ସବୁ ମେଣ୍ଟେନ ହେଇକି ରହିବ। ତାପରେ ଖେଳୁଆ ହେଇଛି କେତେ ଦିନ ଗଲା ପରେ, ଧାନ ଖେଳୁଆ ହେଇଗଲା ପରେ ତାର ଠିକ 10-15 ଦିନ ପରେ ତାପରେ ଏ ସାର ପ୍ରୟୋଗ କରାହବ। ପ୍ରାୟ ମାଣେକେ ଆମେ ପାଖାପାଖି 15-20 କିଲୋ ସାର ଦେଉ, ଆଉ ସେଥିରେ ବି କିଛି ଫାଟ୍ରା ମିଶେ ଆଜ୍ଞା, ଫାଟ୍ରା ମାନେ ମଞ୍ଜ କିଳା ମାରିବା ପାଇଁ ଧାନ, ସେଥିରେ ଫାଟ୍ରା 1x5 କିଲୋ ସେଥିରେ ଦିଆଯାଏ।
1: ତାପରେ ଆପଣଙ୍କର ଅମଳ ଆସିବ କେବେ?
4: ଦେଇସାରିଲା ପରେ ଧାନ ଯେତେବେଳେ ଥୋଡ଼ୁଅ ସମୟ ଯେତେବେଳେ ହୁଏ, ଥୋଡ଼ୁଅର କିଛି ଦିନ ଥୋଡ଼ୁଅ ଜଷ୍ଟ ବାହାରୁଥିବ, ଥୋଡ଼ୁଅଟା ସମାନ ବାହାରିବା ପାଇଁ ଆମର ୟୁରିଆ, ୟୁରିଆ ମାଣେକେ 2-3-5 କିଲୋ 4-5 କିଲୋ ଲେଖା ୟୁରିଆ ଦେଲେ ସେ ଥୋଡ଼ୁଅଟା ସମାନ ଭାବରେ ପୁରା ବାହାରିବ, ଆଗ ପଛ ଆଉ କେହି ହେବେନି। ତାପରେ ସମାନ ଭାବରେ ଲେଟ୍ରେ ସେ ବାହାରିବ, ସମାନ ଭାବରେ ପୁରା ଏଇଟା ବାହାରିବ। ପାଣିର ଆବଶ୍ୟକତା, ପାଣି ବର୍ଷା ହଉଛି ନହେଲେ ପାଣି ସେଡେ ଅଛି, ପାଣି ବି ଆସୁଛି ବର୍ଷା, ଯଦି କୌଣସି ବର୍ଷାର ସମସ୍ୟା ଦେଖାଦେଲା ଧାନ ମରୁଡ଼ି ହେଇଯାଏ।
1: ଜଳସେଚନର କିଛି ଅସୁବିଧା ନାହିଁ?
4: ଜଳସେଚନର ଆଜ୍ଞା ଆମର ଏପଟେ କେନାଲ ଅଛି, ଏପଟେ ନଦୀର ଆରପଟଟା କେନାଲ ଅଛି, ଆର ଜଳସେଚନ କିଛି ସମସ୍ୟା ନାହିଁ।
1: ଆପଣ ଅମଳ କେତେ କଣ
4: ଲାଭ ଆଜ୍ଞା? ଗଭର୍ଣ୍ଣମେଣ୍ଟ ଯୋଉ ଏବେ ସୁବିଧା କଲା 3100 ରେଟ୍ କଲା, ଏବେ ଟିକେ ଚାଷୀର ଆଜ୍ଞା ପ୍ରଫିଟ୍ ହଉଛି। ଏବେ 3100 ବିକିଲା ପରେ ଆଜ୍ଞା ଆମେ ମାଣେକେ ମିନିମମ୍ଟା

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣୁଥିଲେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନାରେ ଥିଲେ ମାନସୀ ଦେଇ, ପ୍ରକାଶ ରଥ ଏବଂ ରଞ୍ଜନ କୁମାର ମୁଦୁଲି। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ସାନ୍ ଏବଂ କବିତା କୃଷ୍ଣମୂର୍ତ୍ତି। କଥାଚିତ୍ର ରହିଛି ଦିଲ୍ ହେ ତୁମ୍ହାରା।

0: ପରେ ପରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ, କଥାଚିତ୍ର ରହିଛି ଚକୋଲେଟ୍।
1: Wanna feel that? Come on, girl.

କାର୍ଯ୍ୟକ୍ରମ ଏଇଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ଶ୍ରୋତା ବନ୍ଧୁ, ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ ଆନୁକୂଲ୍ୟରେ ଭାରତର ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଏବଂ ସନ୍ତୁଳିତ ଉପଯୋଗ ପାଇଁ ଏକ ଜାତୀୟ ପଦକ୍ଷେପର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ନିଜର କାର୍ଯ୍ୟସୂଚୀ ଅନୁଯାୟୀ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ସେବା ସଦନ ଅଡିଟୋରିୟମରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ୍ପି ସିଂ ବାଘେଲ, ଓଡ଼ିଶା ସରକାରଙ୍କ ରାଜ୍ୟ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗାନ ପରିବେଷଣ କରାଯାଇଥିଲା। ଏହାପରେ ପ୍ରଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବା ଅବସରରେ ନିଜର ଅଭିଭାଷଣରେ କହିଥିଲେ,
1: ମୁଁ ଭାରତ ମାତା ଜଗି ସର୍ବଶକ୍ତିମାନ ଓ ସର୍ବଦୟାଳୁ ତାଙ୍କ ଶ୍ରୀ ଚରଣ କମଳ ମୋର ଭକ୍ତି ବୋଧା ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ। ଅନ୍ ଦିସ୍ ଗ୍ରେଟ୍ ଅକେଶନ୍ ଏ ନ୍ୟୁ ହିଷ୍ଟୋରିକାଲ ମାଇଲଷ୍ଟୋନ୍ ଅଫ୍ ଦିସ୍ ନ୍ୟାସନାଲ ଲଞ୍ଚ ପ୍ରୋଗ୍ରାମ ଫର୍ ପ୍ରମୋଟିଂ ସଷ୍ଟେନେବଲ ହାର୍ନେସିଂ ଅଫ୍ ଫିସରିଜ୍ ଇନ୍ ଦି ହାଇ ସିଜ୍। ଦି ଡିଗ୍ନେଟରିଜ୍ ହୁ ଆର୍ ସେୟାରିଂ ଦି ଡାୟସ୍ ୱିଥ୍ ମୀ, ଆୱାର ଅନରେବଲ୍ ଗଭର୍ଣ୍ଣର ଅଫ୍ ଓଡ଼ିଶା ଶ୍ରୀମାନ ହରିବାବୁଜୀ, ଆୱାର ଅନରେବଲ୍ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା ଶ୍ରୀମାନ ମୋହନ ସରନ ମାଝିଜୀ, ଅନରେବଲ୍ ୟୁନିଅନ୍ ମିନିଷ୍ଟର ଅଫ୍ ଏଜୁକେସନ୍ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନଜୀ, ଅନରେବଲ୍ ମିନିଷ୍ଟର ଅଫ୍ ଫିସରିଜ୍ ଆନିମାଲ ହଜବେଣ୍ଡ୍ରି ଆଣ୍ଡ ଡାଇରିଂ ଆଣ୍ଡ ପଞ୍ଚାୟତରାଜ ଶ୍ରୀମାନ ରାଜୀବ ରଞ୍ଜନ ସିଂଜୀ, ଅନରେବଲ୍ ୟୁନିଅନ୍ ମିନିଷ୍ଟର ଅଫ୍ ଷ୍ଟେଟ୍ ଫର୍ ଫିସରିଜ୍ ଆନିମାଲ ହଜବେଣ୍ଡ୍ରି ଆଣ୍ଡ ଡାଇରି ଆଣ୍ଡ ପଞ୍ଚାୟତରାଜ ପ୍ରଫେସର ଏସ୍ ପି ସିଂ ବାଘେଲଜୀ, ଅନରେବଲ୍ ମିନିଷ୍ଟର ଅଫ୍ ଷ୍ଟେଟ୍ ଫର୍ ଫିସରିଜ୍ ଆଣ୍ଡ MSME ଓଡ଼ିଶା ଗଭର୍ଣ୍ଣମେଣ୍ଟ ଶ୍ରୀମାନ ଗୋଗଲାନ୍ଦ ମାଲିକଜୀ, ଚିଫ୍ ସେକ୍ରେଟେରୀ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଶ୍ରୀମତି ଅନୁଗର୍ଗଜୀ, ସେକ୍ରେଟେରୀ ଡିପାର୍ଟମେଣ୍ଟ ଅଫ୍ ଫିସରିଜ୍ ଡକ୍ଟର ଅଭିଲକ୍ଷ ଲିକିଜୀ, ଦି ଅଫିସିଆଲ୍ସ ଅଫ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ, ମେମ୍ବର ଅଫ୍ ପାର୍ଲିମେଣ୍ଟ, ମେମ୍ବର ଅଫ୍ ଲେଜିସ୍ଲେଟିଭ୍ ଆସେମ୍ବ୍ଲି, ଆୱାର ବିଲୋଡ୍ ଫିସରି କମ୍ୟୁନିଟି ହୁ ଆର୍ ଆସେମ୍ବ୍ଲଡ୍ ହିଅର୍, ଭାଇ ବେଗନୁ ସବକୋ ନମସ୍କାର। ଇଟ୍ ଇସ୍ ଅ ଗ୍ରେଟ୍ ପ୍ଲେସର ଫର୍ ମୀ ଟୁ ନାଗ୍ରେଟ୍ ଦିସ୍ ଇନିସିଏଟିଭ୍ ଟେକନ୍ ବାଇ ଦି ୟୁନିଅନ୍ ମିନିଷ୍ଟ୍ରି ଅଫ୍ ଫିସରିଜ୍ ଫର୍ ପ୍ରମୋଟିଂ ସଷ୍ଟେନେବଲ୍ ହାର୍ନେସିଂ ଅଫ୍ ଫିସରିଜ୍ ଇନ୍ ଦି ହାଇ ସିଜ୍। Today's event reflects the collective resolve of the union government and the state government, our institutions and our fishing communities to move towards a new era of growth, sustainability and prosperity in marine fisheries. Really, it is a historical moment in the fishing field of India. Every reasonable fishing practice is an investment in the future of our children. I congratulate the Union Minister for Fisheries, Sriman Rajiv Ranjan Singh Ji, and the Union Minister of State for Fisheries, Professor S.P. Singh Baghel Ji, for this great efforts towards this initiative. I am happy that the important occasion of our country is happening in Bhubaneswar.

0: ଅପରାହ୍ନ ପ୍ରାୟ 2:30 ସମୟରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ସେଠାରେ ପହଞ୍ଚିଥିଲେ ଏବଂ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବା ନାଇଜରର 5th ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଓ ଆଣବିକ ଶକ୍ତି ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ ତଥା ନାଇଜର ପରିଚାଳନା କମିଟିର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାନ୍ତି, ନାଇଜରର ନିର୍ଦ୍ଦେଶକ ଡକ୍ଟର ହିତେନ୍ଦ୍ରନାଥ ଘୋଷ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ, ଜାତୀୟ ଗାନ ଏବଂ ସରସ୍ୱତୀ ବନ୍ଦନା ପରିବେଷଣ କରାଯାଇଥିଲା। ଏହାପରେ ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ ତଥା ନାଇଜର ପରିଚାଳନା କମିଟିର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ଏବଂ ନାଇଜରର ନିର୍ଦ୍ଦେଶକ ଡକ୍ଟର ହିତେନ୍ଦ୍ରନାଥ ଘୋଷ ସ୍ୱାଗତ ଭାଷଣ ରଖିଥିଲେ। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ଡିଗ୍ରୀ ପ୍ରଦାନ କରିବା ଅବସରରେ ନିଜର ଅଭିଭାଷଣରେ କହିଥିଲେ,
1: ମୁଁ ଭାରତ ମାତା ଜଗେଇ ସର୍ବଶକ୍ତିମାନ ଓ ସର୍ପଦୟାଳୁ ତାଙ୍ଗ ଶ୍ରୀ ଝରଣା କମଳ ମୋରା ଭକ୍ତି ପୋଦା ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ। ଟୁଡେ ଅନ୍ ଦି ଅକେଜନ୍ ଅଫ୍ ଦି 15th ଗ୍ରାଜୁଏସନ୍ ସେରେମୋନି ଅଫ୍ ଦି ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ନାଇଜର ଭୁବନେଶ୍ୱର, ଦି ଡିଗ୍ନେଟରିଜ୍ ହୁ ଆର୍ ଶେୟାରିଂ ଦି ଡାୟାସ୍ ୱିଥ୍ ମୀ, ଆୱର୍ ହନରେବଲ୍ ଗଭର୍ଣ୍ଣର ଅଫ୍ ଓଡ଼ିଶା ଶ୍ରୀମାନ ହରିବାବୁଜୀ, ଅନରେବଲ୍ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା ଶ୍ରୀମାନ ମୋହନ ଚରଣ ମାଝୀଜୀ, ଅନରେବଲ୍ ୟୁନିୟନ୍ ମିନିଷ୍ଟର ଅଫ୍ ଏଜୁକେସନ୍ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନଜୀ, ଅନରେବଲ୍ ୟୁନିୟନ୍ ମିନିଷ୍ଟର ଅଫ୍ ଷ୍ଟେଟ୍ ଇନ୍ ଭେରିୟସ୍ ମିନିଷ୍ଟ୍ରିଜ୍ ଆଣ୍ଡ ଇନ୍ ଦ ଡିପାର୍ଟମେଣ୍ଟସ୍ ଅଫ୍ ଆଟମିକ୍ ଏନର୍ଜି ଆଣ୍ଡ ସ୍ପେସ୍ ଡକ୍ଟର ଜିତେନ୍ଦ୍ର ସିଂ ଜୀ, ସେକ୍ରେଟରୀ ଡିଏଇ ଆଣ୍ଡ ଚେୟାରମ୍ୟାନ୍ ନାଇସର୍ ଡକ୍ଟର ଅଜିତ କୁମାର ଜୀ, ଡାଇରେକ୍ଟର ଆଣ୍ଡ ଚେୟାରମ୍ୟାନ୍ ଆକାଡେମିକ୍ କାଉନ୍ସିଲ୍ ନାଇସର୍ ପ୍ରଫେସର ହେଚ୍ ଏନ୍ ଘୋଷ ଜୀ, ରେଜିଷ୍ଟ୍ରାର୍ ଆଣ୍ଡ ଡିନ୍ ଆକାଡେମିକ୍ସ ନାଇସର୍ ଡକ୍ଟର ପ୍ରଣୟ ସ୍ୱାଇନ୍ ଜୀ, ଆସୋସିଏଟ୍ ଡିନ୍ ଆକାଡେମିକ୍ସ ନାଇସର୍ ଡକ୍ଟର ତିରୁମାଲ କୁମାର ଚୌଧୁରୀ ଜୀ, ସିନିୟର ଫ୍ୟାକଲ୍ଟି ମେମ୍ବର୍ସ ଅଫ୍ ଦି ୟୁନିଭର୍ସିଟି, ଷ୍ଟୁଡେଣ୍ଟସ୍, ଟିଚର୍ସ ଆଣ୍ଡ ପେରେଣ୍ଟସ୍, ସବକୋ ନମସ୍କାର। ଆଇ ଆମ୍ ପ୍ଲିଜ୍ ଟୁ ବି ପ୍ରେଜେଣ୍ଟ ହିୟର୍ ଟୁଡେ ନାଇସର୍ ଭୁବନେଶ୍ୱର, ଆନ୍ ଇନ୍ଷ୍ଟିଟ୍ୟୁସନ୍ ଦଟ୍ ରେପ୍ରେଜେଣ୍ଟ ଇଣ୍ଡିଆସ୍ ଆସ୍ପିରେସନ୍ସ ଇନ୍ ସାଇନ୍ସ, ଇନୋଭେସନ୍ ଆଣ୍ଡ ଇଣ୍ଟେଲେକ୍ଚୁଆଲ୍ ଲିଡରସିପ୍। ଆଇ ରିମେମ୍ବର ୱେନ୍ ଆଇ ୱାଜ୍ ଅ ଭେରି ୟଙ୍ଗ ବୟ, ମାଇ ଫାଦର୍ ୱାଜ୍ ଟେଲିଂ ମୀ ବିତ୍ ଅ ସ୍ୟାଡ୍ ସେଣ୍ଟିମେଣ୍ଟ, ଟୁଡେ ଇଜ୍ ଅ ସ୍ୟାଡ୍ ଡେ ଫର୍ ଇଣ୍ଡିଆ, a great scientist Homi Baba has expired. The time he was having a doubt, because he was met with an accident, so he was having the doubt that was the prevailing that time, some foreign elements has killed him. So the future of atomic research in this country becomes standstill. No doubt his demise big setback for all of us, but still we emerged from that, and today India is one of the strongest and boldest atomic nation in the world. And today I don't have that fear, because after seeing all of you, the students, there are many Homi Baba are sitting in front of us. That is the confidence I am getting in my mind. Today is a moment of celebration and reflection. We celebrate the achievements of 260 bright young minds who are graduating in diverse and demanding disciplines, including medical, radio, logical, physics.

0: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ଶବ୍ଦଗ୍ରହଣ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଓ କୃଷ୍ଣ ଦୟାଲ ତ୍ରିପାଠୀ।
1: ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ଶୈଳଭାମା ମହାପାତ୍ର, ଗୀତ ରଚନା କରିଛନ୍ତି ବଦ୍ରି ମିଶ୍ର।

ଏଇଠି ଶେଷ କରିଲୁ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଇଠି ଶେଷ କଲୁ ପାଣିପାଗ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ବନ୍ଦନା ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା 6:35 ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀରାମଚରିତ ମାନସର 131ତମ ଅଧ୍ୟାୟ ଶୁଣିବେ 6:40। 7:10 ରହିଛି ଆମର ସ୍ୱାସ୍ଥ୍ୟ ପ୍ରସାରଣ କରିବ କଟକ କେନ୍ଦ୍ରରୁ। 7:25 ଶୁଣିବେ ପୁରୀ ପରିକ୍ରମା ଅଞ୍ଜଳିର ଏକ ବିଶେଷ କାର୍ଯ୍ୟକ୍ରମ ଶୁଣିବେ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:40। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। 8:10 ଶୁଣିବେ ଭାରତର ମାନ୍ୟ କ୍ଷମା କରିବେ 8:45 ରହିଛି ହିନ୍ଦୀ କଥାଚିତ୍ରର କେତୋଟି ଗୀତ। ହ୍ୟାଲୋ ଆକାଶବାଣୀ ପୁରୀ ରହିଛି 9:30 ଶ୍ରୀକ୍ଷେତ୍ର ସୁରଭି ଶୁଣିବେ ଆସନ୍ତାକାଲି 10:00। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 11:11:48। ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ।